ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 18 ଦିନ, ଇଂରାଜୀ 2026 ମସିହା ଜୁନ 8 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM 100.1 ମେଗାହର୍ଜ ଯୋଗେ, ଏହା ସହିତ ନ୍ୟୁଜ୍ ଓନ୍ AIR ଆକାଶବାଣୀର ଏ ଡିଜିଟାଲ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ପ୍ରଭୁଙ୍କ ପବିତ୍ର ନାମ ସ୍ମରଣ ଓ ଭକ୍ତିରସ ଭରା ଗୀତ ମାଧ୍ୟମରେ ଆଜିର ଦିନଟି ମଙ୍ଗଳମୟ କରିବା। ଭକ୍ତିର ସୁର ଓ ଆଧ୍ୟାତ୍ମିକ ଭାବନାରେ ଭରପୁର ଏହି କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଶାନ୍ତି ଓ ପ୍ରେରଣା ପ୍ରଦାନ କରିବ ନିଶ୍ଚୟ। ପରବର୍ତ୍ତୀ ଶିଳ୍ପୀ ପ୍ରତିମାରାଣୀ ପଣ୍ଡା, କଣ୍ଠରେ ପ୍ରତିଭା ରାୟଙ୍କ ରଚନା।

ହେ ଜଗନ୍ନାଥ, ତୁମର ଚରଣରେ ଆମର କୋଟି କୋଟି ପ୍ରଣାମ। ତୁମ ଆଶୀର୍ବାଦରେ ଦିନଟି ହେଉ ମଙ୍ଗଳମୟ ଓ ଶାନ୍ତିମୟ। ଏଥର ଆସନ୍ତୁ ଶୁଣିବା ଶରତଚନ୍ଦ୍ର ରଥଙ୍କ ଭକ୍ତି ରଚନା। ଗାଇଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର।

0: ଏଇଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀ ଥିଲେ ଶ୍ରୀକାନ୍ତ ଦାସ, ପ୍ରତିମାରାଣୀ ପଣ୍ଡା, ରବୀନ୍ଦ୍ର କୁମାର ମହାପାତ୍ର, ବୀଣାପାଣି ମିଶ୍ର, ଅନୁରାଧା ପଡ଼ୱାଲ ଏବଂ ପଦ୍ମାବତୀ ଦ୍ୱିବେଦୀ। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ଯେତେବେଳେ ଚିତ୍ତଶୁଦ୍ଧି କଥା ଭାବୁ ମନରେ ଆସେ ଏହା କ'ଣ କରିବା ସହଜ, ଏହା କ'ଣ ସମ୍ଭବ। ପ୍ରକୃତରେ ବିଚାର କଲେ ଏହା ସହଜ ନୁହେଁ କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଚିତ୍ତଶୁଦ୍ଧି ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଆମର ଆଚରଣ ଶୁଦ୍ଧି ଏବଂ ବ୍ୟବହାର ଶୁଦ୍ଧି। ଯଦି ଚାହିଁବା ତେବେ ଆମେ ଆଜିଠାରୁ ବା ଏବେଠାରୁ ସିନା ଏହା କରିପାରିବା, ଏଣିକି ଆଉ ଆମ ଚିତ୍ତ ଅଶୁଦ୍ଧ ହେଲା ଭଳି କିଛି ଘଟିବ ନାହିଁ। କିନ୍ତୁ ଆମ ଚିତ୍ତର ବର୍ତ୍ତମାନ ଅବସ୍ଥାଟିକୁ ମଧ୍ୟ ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ। ସେଠି କ'ଣ ସବୁ ମଇଳା ଜମା ହୋଇଛି ତାକୁ ଦେଖିବାକୁ ପଡ଼ିବ। ଆମେ ଏଣିକି ସିନା ଚିତ୍ତକୁ ଆଉ ଅଶୁଦ୍ଧ କରିବା ନାହିଁ, କିନ୍ତୁ ଥିବା ମଇଳା ତକ କୁଆଡ଼େ ଯିବ? କୌଣସି ରୋଗର ଚିକିତ୍ସା କରିବା ପାଇଁ ଆମେ ଯେତେବେଳେ ଜଣେ ହୋମିଓପାଥିକ ଚିକିତ୍ସକଙ୍କ ପାଖକୁ ଯାଉ, ସେ ଆଗ ପଚାରନ୍ତି କ'ଣ ସବୁ ଏଲୋପାଥିକ ଔଷଧ ଖାଇଛନ୍ତି। ପ୍ରଥମେ ସେ ଏଲୋପାଥିକ ଔଷଧର ପ୍ରଭାବକୁ କାଟିବା ପାଇଁ କିଛି ଔଷଧ ଦିଅନ୍ତି, ତା ସାଥିରେ ଅନ୍ୟ ଔଷଧ ଦିଅନ୍ତି। ଉଦ୍ଦେଶ୍ୟ ହେଲା ଏଲୋପାଥିକ ଔଷଧର ପ୍ରଭାବଟା କଟିଲେ ହୋମିଓପାଥିକ ଔଷଧ କାମ କରିବାକୁ ଆରମ୍ଭ କରେ। ଇଏ ହେଉଛି ଗୋଟେ ପଦ୍ଧତି। ଆମର ଚିତ୍ତଶୁଦ୍ଧି କ୍ଷେତ୍ରରେ ମଧ୍ୟ ଏହିଭଳି କଥା କାମ କରେ। ଆମେ ଲକ୍ଷ୍ୟ କଲେ ଜାଣିପାରିବା ଆମ ଭିତରେ ଅନେକ ଅଶୁଦ୍ଧ ଭାବନା ବିଚାର ଅଛନ୍ତି। ମନ କେତେବେଳେ ନା କେତେବେଳେ ସେମାନଙ୍କୁ ବାହାରୁ ଆଣିଛି, କେତେବେଳେ ନିଜେ ତିଆରି କରିଛି। ସେଗୁଡ଼ିକ ଜମା ହୋଇ ରହିଛନ୍ତି ଆମ ଭିତରେ। କେଉଁଠୁ କ'ଣ ଶୁଣିଛୁ, କେଉଁଠି କ'ଣ ଦେଖିଛୁ, କିଏ ଆମକୁ କ'ଣ କହିଛି, ଆମେ କାହାକୁ କ'ଣ କହିଛୁ, ସେସବୁ ଆମ ଭିତରେ ଆସି ଜମା ହୋଇଛନ୍ତି। ସେଗୁଡ଼ିକୁ ପ୍ରଥମେ ବାହାର କରିବାକୁ ହେବ। ଏଥିପାଇଁ ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ସେଗୁଡ଼ିକ ବାଜେ କଥା, ଅକାରଣରେ ସେଗୁଡ଼ିକ ଜମା ହୋଇଛନ୍ତି ଆମ ଭିତରେ। ଆମେ ଘରେ ବି ଦେଖୁ ଯେ କିଛି ଦିନ ପରେ ଜଣାପଡ଼େ ଗୁଡ଼ାଏ ଜିନିଷ ଅକାରଣରେ ଘରେ ଜାଗା ମାଡ଼ି ବସିଛନ୍ତି, କୌଣସି କାମରେ ସେଗୁଡ଼ିକ ଲାଗିବେ ମଧ୍ୟ ନାହିଁ। କିଏ ଅଳିଆ ଗଦାକୁ ଯିବା କଥା ଖଟ ଉପରେ ବୈଠକ ଘରେ ପଡ଼ିଛନ୍ତି, ସେଗୁଡ଼ିକୁ ଗୋଟେ ଗାଡ଼ି ଫିଙ୍ଗିଦେଲେ ଘରଟି ଫର୍ଚ୍ଚା ଏବଂ ସଫା ଲାଗେ। ଆମ ଭିତରଟା ମଧ୍ୟ ସେହିଭଳି ଅଯଥା ଭାବନାଗୁଡ଼ିକୁ ଆମ ଭିତରୁ କାଢ଼ି ନଦେଲେ ସେମାନେ ଆମ ଚିତ୍ତକୁ ଜାବୁଡ଼ି ଧରି ପଡ଼ିଥାନ୍ତି। ଆମର ଚିତ୍ତଶୁଦ୍ଧି କରିବାର ଚେଷ୍ଟାକୁ ମଧ୍ୟ ଏମାନେ ବାଧା ଦିଅନ୍ତି। ତେଣୁ ଆମେ ଯଦି ଚିତ୍ତଶୁଦ୍ଧି ପାଇଁ ଚେଷ୍ଟା କରୁଛୁ, ତେବେ ପ୍ରଥମ ଆବଶ୍ୟକତା ହେଉଛି ଆମ ଭିତରର ଅଶୁଦ୍ଧ ଭାବନାମାନଙ୍କୁ କାଢ଼ିଦେବା। ଏଗୁଡ଼ିକ ବାହାରିଗଲେ ଶୁଦ୍ଧ ଭାବନାମାନେ ଆସି ଆମ ଚିତ୍ତକୁ ପ୍ରଫୁଲ୍ଲ ରଖିବେ। ଭିତରଟି ସଫା ହୋଇଯାଇଥିବ, ଚେତନାର ଆଲୋକ ତା ଉପରେ ପଡ଼ି ସୁନ୍ଦର ଦିଶିବ। ଆକାଶରେ ମେଘ ଥିଲେ ସୂର୍ଯ୍ୟକିରଣ ତଳକୁ ଆସିପାରେ ନାହିଁ। ମେଘ ସେ ପାଖରେ ସୂର୍ଯ୍ୟ ଥାଏ, କିନ୍ତୁ ମେଘଖଣ୍ଡ ସବୁ ତାର କିରଣ ଆସିବାକୁ ଅଟକେଇଥାନ୍ତି। କିନ୍ତୁ ମେଘଟା ହଟିଗଲେ କେତେ ସୁନ୍ଦର ଭାବରେ ସୂର୍ଯ୍ୟକିରଣର ରେଖାମାନ ତଳକୁ ଓହ୍ଲେଇ ଆସନ୍ତି। ଆପଣ ବି ଦେଖିଥିବେ ଏ ଦୃଶ୍ୟ। ବିପୁଳ ଆଲୋକ ଯେମିତି ଅପେକ୍ଷା କରିଥାଏ, ମେଘ ହଟିଗଲେ ସେ ଅଜାଡ଼ି ହୋଇପଡ଼େ ଆମ ଉପରେ। କେତେ ସୁନ୍ଦର ଏ ଦୃଶ୍ୟ। ସେହିଭଳି ହେଉଛି ଆମର ଚେତନା। ସେ ଆମ ଭିତରେ ହିଁ ଥାଏ, କିନ୍ତୁ ଟିକେ ଉପର ସ୍ତରରେ ଥାଏ। ଆମେ ଥାଉ ତଳେ, ମଝିରେ ଥାଏ ମଇଳା ଚିତ୍ତ। କେମିତି ପଡ଼ିବ ଆମ ଉପରେ ଚେତନାର ଆଲୋକ? ବିପୁଳ ଚେତନା ଏ ବିଶ୍ୱର ସମସ୍ତ ଆଲୋକ ଆଉ ଆଶୀର୍ବାଦ ନେଇ ଅପେକ୍ଷା କରିଛି ଆମକୁ ଆଲୋକିତ କରିବା ପାଇଁ। ବାଧକ ହେଉଛି ଆମର ଅଶୁଦ୍ଧ ଚିନ୍ତାମାନଙ୍କର ମେଘଖଣ୍ଡମାନ। ତାକୁ ହଟେଇଦେଲେ ସେ ଆଲୋକପୁଞ୍ଜ ଆମ ଉପରେ ଝରି ପଡ଼ିବ। ସେଥିପାଇଁ ଆମର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ପ୍ରଯୋଜନା ସୁହାସ ମହାନ୍ତି

ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ବ୍ରହ୍ମା ସ୍ତୁତି କରି କହିଲେ, ତୁମର ମହିମାକୁ ଜାଣିବା ଶକ୍ତି କାହାର ଅଛି? ମୋତେ ସୃଷ୍ଟି ସର୍ଜନା କରିବାକୁ ଆଦେଶ କରନ୍ତୁ। ସୃଷ୍ଟି କରିବା ବିଷୟରେ ମୋର ଜ୍ଞାନ ନାହିଁ। ତୁମର ଅନୁଗ୍ରହ ହେଲେ ମୁଁ ସୃଷ୍ଟି କରିପାରିବି। ଭଗବାନ କହିଲେ, ସୃଷ୍ଟି କରିବାର ଗୁପ୍ତ କଥା ହେଉଛି ଭକ୍ତି ଯୋଗ। ମୋରି ଭିତରେ ରହିଛି ଆଦି ଆଉ ଅନ୍ତ। ସବୁଠାରେ ମୋରି ମାୟା ପ୍ରକାଶିତ ହୁଏ। ଆତ୍ମା ସବୁଠାରେ ସବୁବେଳେ ଅଛି। ତତ୍ତ୍ୱଜ୍ଞାନୀମାନେ ଏକଥା ଜାଣି ମାୟା ସଂସାରକୁ ଅନୁମାନ କରନ୍ତି। ତୁମର ଚିତ୍ତ କେବେ ମୋହଗ୍ରସ୍ତ ନ ହେଉ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 60ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧନିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧନିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳରୁ ଅତି ପ୍ରବଳ ଗୁଳୁଗୁଳିର ସମ୍ଭାବନା ରହିଛି ଏବଂ ତା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: मंत्रिणः जेपी नड्डायाः तथा पश्चिम बंगस्य मुख्यमंत्रिणः शुभेंदु अधिकारिणः उपस्थितौ एमओयू इत्यस्य हस्ताक्षरं भविष्यति। भारतस्य पूर्वोत्तर राज्यैः सह सहकारं सुदृढं कर्तुं द्विदिवसीय यात्रायै यूरोपीय संघस्य उच्चस्तरीय प्रतिनिधिमण्डलम् अद्य असम राज्यस्य गुवाहाटी नगरम् आगमिष्यति। यूरोपीय संघस्य मतानुसारं चर्चाः तेषु विषयेषु केन्द्रिताः भविष्यन्ति यत्र यूरोप देशस्य तथा पूर्वोत्तरस्य च समानहितानि सन्ति। केन्द्रीय गृहमन्त्री अमितशाहः श्वः नवदिल्ल्यां भूपत्तन प्रबन्धन व्यवस्थायाः उद्घाटनं करिष्यति। गृहमन्त्रालयेन उक्तं यत् LPMS इत्यस्य आरम्भः भारतस्य आधुनिक तन्त्रज्ञान सक्षम सीमा प्रबन्धन व्यवस्थायाः कृते महत्वपूर्णं सोपानं भविष्यति। भारतीय मल्ल क्रीडकाः ह्यः मंगोलियायाम् ओपन क्रीडायां भारतस्य कृते द्वे स्वर्ण पदके द्वे कांस्य पदके च विजितवन्तः इति वार्ताः।
1: आकाशवाणी केन्द्रछर सुनंतु आजिरो केतरी कार्यक्रम संपर्कीय सूचना। ସକାଳ 7:25 ଶୁଣିବେ ଗୋଟିଏ ଭକ୍ତି ଗୀତ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ହ ଗୀତ 7:30। ପରିବେଷଣ କରିବେ ଜାନୁଆରୀ ସୁଣ୍ଢି ଏବଂ ତାଙ୍କର ସାଥୀମାନେ। ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେବ 8:30। ପୂର୍ବାହ୍ନ 10:00 ଶୁଣିବେ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଚଳଚ୍ଚିତ୍ର ଗୀତକୁ ନେଇ ଆମର ବିଶେଷ ଉପସ୍ଥାପନାରେ କାର୍ଯ୍ୟକ୍ରମ ଗୀତାଞ୍ଜଳି ଦିନ 10:02। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ ଆଜି ଦିନ 10:30। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା ପ୍ରଚାରିତ ହେବ ଦିନ 1:20। ସନ୍ଧ୍ୟା 5:00 ଶୁଣିବେ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30 ଯୁବବାଣୀ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ସନ୍ଧ୍ୟା 6:00। 6:02 ବନସୁରଭୀ କାର୍ଯ୍ୟକ୍ରମରେ ଶୁଣିବେ ହ ଗୀତ। ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। ରାତି 7:00 ରହିଛି ଆଲବମ୍ ଗୀତ ଆମ ଚାଷବାସ କାର୍ଯ୍ୟକ୍ରମ ରାତି 7:30। ଶୁଣିବେ କେତୋଟି ଦେଶାତ୍ମବୋଧକ ସଙ୍ଗୀତ ଆଜି ରାତି 8:00। 8:15 ଶୁଣିବେ କାର୍ଯ୍ୟକ୍ରମ ଖେଳ ଜଗତ। କିଷାନ ସଶକ୍ତିକରଣ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ କଟକରୁ ରାତି 10:00। 10:35 ଶୁଣିବେ ସିନେମା ଗୀତର କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ହେବାକୁ ଥିବା ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜାରି ତାଲିକା ଅନୁଯାୟୀ 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା NTAର ୱେବ୍ସାଇଟ୍ NEET.NTA.NIC.IN ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି 9 ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲ୍ୟାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା NSE ଅନ୍ତର୍ଗତ ମନ୍ଦିରପଡ଼ା ସ୍ଥିତ ଏକ ଗୋଦାମ ଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନସିପ୍ 2026ର ସେମିଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଚାରିଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଜିର ମହୋଷଧେ କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେଇ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ। ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା, ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂରପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି। ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କେଉଁଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି ପାଣି ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକ୍ୱିନ୍ ବଟିକା ଆଜି ଆପଣଙ୍କ ବାପା ମା ବୁଢ଼ା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି।

0: ଖାଇ ଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ, ମୁଣ୍ଡ ବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନକଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯା ବିଷ ନ ପାଲଟିଯିବ ଏକଥା କହିହେବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋତ୍ସବ କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବା ବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400 ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି NTA ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ May 12 ବାତିଲ କରାଯାଇଥିଲା। CBI ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ ଏପ୍ରିଲ 8 ତାରିଖରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ସତର୍କ କରାଇଛନ୍ତି ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ୱାଶିଂଟନ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା 8ମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ 1 August-15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁ ରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବା ବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗା ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014 ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା

0: ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ 45 ବିଲିୟନ୍ ଡଲାରକୁ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି ମାନସୀ ପାତ୍ର ଏବଂ ସାଥୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ ଆଦିବାସୀ ସଙ୍ଗୀତ ହୋ ଗୀତ ପରିବେଷଣ କରିଛନ୍ତି ଜାନୁଆରୀ ଷଣ୍ଢି ଏବଂ ସାଥୀ।

0: ମହିଳାମାନଙ୍କର ବିକାଶ ହେଲେ ଆମ ରାଷ୍ଟ୍ରର ବିକାଶ ହେବ, ଏକଥା ଆମେ ସମସ୍ତେ ଜାଣନ୍ତି। ତେବେ ମହିଳାମାନଙ୍କର ବିକାଶ ପାଇଁ ଆକାଶବାଣୀର କି ଭୂମିକା ରହିଛି, ଆଜି ସେ ସମ୍ପର୍କରେ ଆଲୋଚନା କରୁଛନ୍ତି ରଶ୍ମିରେଖା ଦାସ।
1: ଭାରତରେ 1920 ଦଶକରେ ବେତାର ପ୍ରସାରଣ ଆରମ୍ଭ ହୋଇଥିଲା। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଏକ ଗୌରବମୟ ଐତିହାସିକ ମାଇଲଖୁଣ୍ଟ, ଯାହା ଭାରତୀୟ ଗଣମାଧ୍ୟମ ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। 8 ଜୁନ୍ 1936 ଇଣ୍ଡିଆନ୍ ଟ୍ରଷ୍ଟ ବ୍ରଡ଼କାଷ୍ଟିଂ ସର୍ଭିସର ନାମ ପରିବର୍ତ୍ତନ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ ରଖାଯାଇଥିଲା। ପରବର୍ତ୍ତୀ ସମୟରେ 1956 ବିଶିଷ୍ଟ କବି ସୁମିତ୍ରାନନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଏହାର ନାମ ଆକାଶବାଣୀ କରାଗଲା। ଓଡ଼ିଶାର ଇତିହାସରେ 1948 January 28 ଏକ ସ୍ମରଣୀୟ ଦିନ। ଏହି ଦିନ କଟକଠାରେ ଓଡ଼ିଶାର ପ୍ରଥମ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏହାପରେ ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ଭବାନୀପାଟଣା, ବାରିପଦା, ପୁରୀ ଏବଂ ରାଉରକେଲା ଭଳି ବିଭିନ୍ନ ସ୍ଥାନରେ ଆକାଶବାଣୀ କେନ୍ଦ୍ରମାନ ଗଢ଼ିଉଠି ଓଡ଼ିଶାର କୋଣ ଅନୁକୋଣରେ ନିଜର ସେବା ଯୋଗାଇ ଦେଉଛି। ବର୍ତ୍ତମାନ ଆକାଶବାଣୀ ଦେଶର 591 ଅଧିକ ଷ୍ଟେସନ ମାଧ୍ୟମରେ ଭାରତର 98% ଜନସଂଖ୍ୟା ପାଖରେ ପହଞ୍ଚିପାରିଛି। ଏହା 23 ମୁଖ୍ୟ ଭାଷା ଏବଂ 146 ଅଧିକ ଆଞ୍ଚଳିକ ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ସାମ୍ପ୍ରତିକ ସମାଜରେ ମହିଳାମାନଙ୍କର ବିକାଶ ହେଉଛି ଦେଶର ପ୍ରଗତିର ମୂଳଦୁଆ। ମହିଳାମାନଙ୍କୁ ସଶକ୍ତ, ସଚେତନ ଏବଂ ସ୍ୱାବଲମ୍ବୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଯୁଗରେ ଗଣମାଧ୍ୟମ ମହିଳାମାନଙ୍କ ସଶକ୍ତିକରଣ ଏବଂ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେଥିମଧ୍ୟରୁ ଆକାଶବାଣୀ ହେଉଛି ସର୍ବପୁରାତନ ଏବଂ ନିର୍ଭରଯୋଗ୍ୟ ମାଧ୍ୟମ। ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମହିଳାମାନଙ୍କୁ ସଚେତନ କରିବାରେ ଆକାଶବାଣୀର ଅବଦାନ ଅତୁଳନୀୟ। ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଆକାଶବାଣୀ ବା ରେଡ଼ିଓ ଏକ ପୁରାତନ, ବିଶ୍ୱାସଯୋଗ୍ୟ ଏବଂ ପ୍ରଭାବଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିଆସୁଛି। ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଆକାଶବାଣୀ ଏକ ପ୍ରମୁଖ ମାଧ୍ୟମ ସାଜିଛି। ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ, ଅର୍ଥାତ୍ ଯେଉଁଠି ନାରୀ ସମ୍ମାନ ପାଏ ସେଠାରେ ଦେବତା ବାସ କରନ୍ତି। ସାମ୍ପ୍ରତିକ ସମାଜରେ ନାରୀର ବିକାଶ ହିଁ ଦେଶର ବିକାଶ। ମହିଳାମାନଙ୍କୁ ସଶକ୍ତ ଓ ସଚେତନ କରିବାରେ ଆକାଶବାଣୀ ଏକ ସଶକ୍ତ ଏବଂ ପୁରାତନ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଛି। ଟେଲିଭିଜନ ବା ଇଣ୍ଟରନେଟ୍ ପହଞ୍ଚିବା ପୂର୍ବରୁ ଆକାଶବାଣୀ ହିଁ ଘରେ ଘରେ ମହିଳାମାନଙ୍କ ମନୋରଞ୍ଜନ ଓ ଶିକ୍ଷାର ପ୍ରମୁଖ ଉତ୍ସ ଥିଲା। ଶିକ୍ଷା ଓ ସଚେତନତା ସୃଷ୍ଟି ନିମନ୍ତେ ବାଳିକା ସମୃଦ୍ଧି ଯୋଜନା ଓ ବେଟି ବଚାଓ ବେଟି ପଢ଼ାଓ ଭଳି ସରକାରୀ ଯୋଜନାଗୁଡ଼ିକୁ ଆକାଶବାଣୀ ମହିଳାମାନଙ୍କ ପାଖରେ ସହଜରେ ପହଞ୍ଚାଇଛି। କୁସଂସ୍କାର ବିଲୋପ ପାଇଁ ବାଲ୍ୟ ବିବାହ, ଯୌତୁକ ପ୍ରଥା ଏବଂ କନ୍ୟା ଭ୍ରୂଣ ହତ୍ୟା ଭଳି ସାମାଜିକ କୁପ୍ରଥା ବିରୁଦ୍ଧରେ ଆକାଶବାଣୀ ବିଭିନ୍ନ ନାଟକ ଓ ବାର୍ତ୍ତା ମାଧ୍ୟମରେ ସ୍ୱର ଉତ୍ତୋଳନ କରିଆସୁଛି। ଆକାଶବାଣୀ ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ। କନ୍ୟା ସନ୍ତାନର ସୁରକ୍ଷା, ଶିକ୍ଷା ଅଧିକାର ଏବଂ ବାଲ୍ୟ ବିବାହ ପ୍ରଥାର ବିଲୋପ ପାଇଁ ଏହା ନିରନ୍ତର ସ୍ୱର ଉତ୍ତୋଳନ କରିଆସୁଛି। ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଆକାଶବାଣୀ ପ୍ରଶଂସନୀୟ କାର୍ଯ୍ୟ କରୁଛି। ଗର୍ଭବତୀ ମହିଳାଙ୍କ ଯତ୍ନ, ଶିଶୁମାନଙ୍କ ପ୍ରତିଷେଧକ ଟିକାକରଣ, ପୁଷ୍ଟିକର ଖାଦ୍ୟ ଏବଂ ପରିବାର କଲ୍ୟାଣ ବିଷୟରେ ଡାକ୍ତରୀ ପରାମର୍ଶ ରେଡ଼ିଓ ମାଧ୍ୟମରେ ସହଜରେ ମହିଳାମାନଙ୍କ ପାଖରେ ପହଞ୍ଚିପାରୁଛି। ଗର୍ଭବତୀ ମହିଳାମାନଙ୍କର ଖାଦ୍ୟପେୟ, ଶିଶୁମାନଙ୍କ ଟିକାକରଣ ଏବଂ ସ୍ତନ୍ୟପାନର ଗୁରୁତ୍ୱ ବିଷୟରେ ରେଡ଼ିଓ ନିରନ୍ତର ପରାମର୍ଶ ଦେଇଥାଏ। ଗ୍ରାମାଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ଥିବା ଗୁଣିଗାରେଡ଼ି ବା ଅନ୍ଧବିଶ୍ୱାସକୁ ଦୂର କରି ମହିଳାମାନଙ୍କୁ ଡାକ୍ତରୀ ଚିକିତ୍ସା ଗ୍ରହଣ କରିବାକୁ ପ୍ରେରିତ କରେ। ସ୍ୱଚ୍ଛ ଭାରତ ଅଭିଯାନ ଏବଂ ମହିଳାମାନଙ୍କର ମାସିକ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ରକ୍ଷା ଭଳି ସମ୍ବେଦନଶୀଳ ବିଷୟରେ ସଠିକ୍ ଜ୍ଞାନ ପ୍ରଦାନ କରେ। ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ପରାମର୍ଶ, ପୋଷକ ଆହାର ଏବଂ ପରିବାର ନିୟନ୍ତ୍ରଣ ସମ୍ପର୍କରେ ଆକାଶବାଣୀ ନିୟମିତ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ, ଯାହା ମାତୃତ୍ୱ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ସାହାଯ୍ୟ କରେ। ଆକାଶବାଣୀରେ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରେ। ଆକାଶବାଣୀ ମହିଳାମାନଙ୍କ ସଶକ୍ତିକରଣ ଏବଂ ଆର୍ଥିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବିଷୟରେ ଅବଗତ କରାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଯେପରି ସୁକନ୍ୟା ସମୃଦ୍ଧି ଯୋଜନା, ଜନନୀ ସୁରକ୍ଷା ଯୋଜନା ଏବଂ ବିଭିନ୍ନ ମହିଳା ବୃତ୍ତି ସମ୍ପର୍କରେ ସୂଚନା ସହଜରେ ଗ୍ରାମାଞ୍ଚଳର ମହିଳାମାନଙ୍କ ପାଖରେ ପହଞ୍ଚିଥାଏ। ଏଥିମଧ୍ୟରୁ ସୁଭଦ୍ରା ଯୋଜନା ବର୍ତ୍ତମାନ ରାଜ୍ୟର ସବୁଠୁ ବଡ଼ ଏବଂ ପ୍ରମୁଖ ଯୋଜନା ଅଟେ। ଅନ୍ୟ ପ୍ରମୁଖ ମହିଳା କଲ୍ୟାଣକାରୀ ଯୋଜନା ଯେପରି ମମତା ଯୋଜନା, ମିଶନ ଶକ୍ତି ଋଣ ଯୋଜନା, ଲକ୍ଷପତି ଦିଦି ସହାୟିକା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୁଡ଼ିକ ବିଷୟରେ ବିସ୍ତାର ଭାବେ ସୂଚିତ କରେ। ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା, ବ୍ୟାଙ୍କ ଋଣ ପାଇବା ଏବଂ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ଉତ୍ସାହିତ କରାଯାଏ। ସ୍ୱୟଂ ସହାୟକ ଗୋଷ୍ଠୀର ପରିଚାଳନା, ଗୃହ ଶିଳ୍ପ, ସିଲେଇ, ହସ୍ତଶିଳ୍ପ ଏବଂ କୁକୁଡ଼ା ଚାଷ ଭଳି ସ୍ୱରୋଜଗାରକ୍ଷମ ଯୋଜନା ବିଷୟରେ ସୂଚନା ଦିଆଯାଏ। ସିଲେଇ, ବଡ଼ି ପାମ୍ପଡ଼ ତିଆରି, ଛତୁ ଚାଷ, ମହୁମାଛି ପାଳନ ଏବଂ ହସ୍ତଶିଳ୍ପ ଭଳି ଗୃହ ଉଦ୍ୟୋଗ ପାଇଁ ଆକାଶବାଣୀ ମାଧ୍ୟମରେ ପ୍ରଶିକ୍ଷଣମୂଳକ କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ଏହା ବ୍ୟତୀତ କୃଷି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭାଗିଦାରୀକୁ ସ୍ୱୀକୃତି ଦେଇ ସେମାନଙ୍କୁ ଆଧୁନିକ ଚାଷ ପ୍ରଣାଳୀ ଏବଂ ଜୈବିକ ସାର ବ୍ୟବହାର ବିଷୟରେ ଶିକ୍ଷା ଦିଆଯାଏ। ଆକାଶବାଣୀ କଟକ ଏବଂ ଅନ୍ୟାନ୍ୟ କେନ୍ଦ୍ରଗୁଡ଼ିକ ମହିଳା କଳାକାର, ଲେଖକ ଏବଂ ଗାୟିକାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାକୁ ଉଚିତ ମଞ୍ଚ ପ୍ରଦାନ କରିଆସୁଛି। ଏହା ସେମାନଙ୍କର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ସହାୟକ ହୋଇଛି। ଆକାଶବାଣୀରୁ ପ୍ରସାରିତ ହେଉଥିବା ସ୍ୱତନ୍ତ୍ର ମହିଳା କାର୍ଯ୍ୟକ୍ରମ ନାରୀ ମହଲ ଓଡ଼ିଶାର ମହିଳାମାନଙ୍କର ଅତିପ୍ରିୟ। ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଏକ ବଡ଼ ସୁଯୋଗ ଦେଇଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ନିଜର କବିତା, ଗୀତ ଏବଂ ନିଜ ସଫଳତାର କାହାଣୀ ଶ୍ରୋତାମାନଙ୍କ ସହ ସେୟାର କରନ୍ତି, ଯାହା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥାଏ। ବିଭିନ୍ନ ନାଟକ, କଥାପିକା ଓ ଆଲୋଚନା ଚକ୍ର ମାଧ୍ୟମରେ ମହିଳାମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ବିଷୟରେ ସଚେତନ କରାଯାଏ। ଭାରତୀୟ ସମ୍ବିଧାନ ଏବଂ ଆଇନ ମହିଳାଙ୍କ ସୁରକ୍ଷା, ସମାନତା ଏବଂ ସଶକ୍ତିକରଣ ପାଇଁ ଅନେକ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିଛି। ଆକାଶବାଣୀ ମହିଳାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ଘରୋଇ ହିଂସା ବିରୋଧୀ ଆଇନ ବିଷୟରେ ସୂଚନା ଦେଇ ସେମାନଙ୍କୁ ଆତ୍ମବିଶ୍ୱାସୀ କରି ଗଢ଼ି ତୋଳୁଛି। ସେଥିମଧ୍ୟରୁ ଯୌତୁକ ନିରୋଧକ ଆଇନ, ଘରୋଇ ହିଂସା ସୁରକ୍ଷା ଆଇନ, କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିବାରଣ ଆଇନ, ପ୍ରସୂତି ଛୁଟି, ଯୌନ ନିର୍ଯାତନା ଏବଂ ଅସଦାଚରଣ, ଏହିପରି ବହୁତ ପ୍ରକାରର ଆଇନ ମହିଳାଙ୍କ ପାଇଁ ସରକାର ଗଢ଼ିଛନ୍ତି। ଯଦି କୌଣସି ମହିଳା ଆଇନଗତ ସହାୟତା ଚାହାନ୍ତି, ତେବେ ସେ ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି କିମ୍ବା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ମାଗଣା ଆଇନ ପରାମର୍ଶ ଏବଂ ସହାୟତା ପାଇପାରିବେ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆକାଶବାଣୀ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଫଳ ମହିଳାମାନଙ୍କର ସାକ୍ଷାତକାର ପ୍ରସାରଣ କରି ସମାଜରେ ନାରୀ ଶକ୍ତିକୁ ସମ୍ମାନିତ କରିଆସୁଛି। ଆକାଶବାଣୀର ବିଭିନ୍ନ ସାକ୍ଷାତକାର କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ଯେପରି କୃଷି, ବ୍ୟବସାୟ, ଶିକ୍ଷା ଓ ସମାଜସେବାରେ ସଫଳତା ହାସଲ କରିଥିବା ମହିଳାମାନଙ୍କର କାହାଣୀ ପ୍ରସାରିତ ହୋଇଥାଏ। ସେମାନଙ୍କ ସଂଘର୍ଷ ଏବଂ ସଫଳତା ବିଷୟରେ ଶୁଣି ସାଧାରଣ ଗୃହିଣୀ ଓ ଗ୍ରାମାଞ୍ଚଳର ମହିଳାମାନେ ନିଜ ଜୀବନରେ କିଛି ବଡ଼ କରିବା ପାଇଁ ଆତ୍ମବିଶ୍ୱାସ ଓ ପ୍ରେରଣା ପାଆନ୍ତି। ଦୈନନ୍ଦିନ ଘରକାମ ଭିତରେ ଆକାଶବାଣୀର ସଙ୍ଗୀତ, ନାଟକ ଓ ବାର୍ତ୍ତାଳାପ ମହିଳାମାନଙ୍କୁ ମନୋରଞ୍ଜନ ଯୋଗାଇବା ସହ ମାନସିକ ସ୍ତରରେ ଶାନ୍ତି ଦେଇଥାଏ। ଏହିପରି ଭାବେ ଆକାଶବାଣୀ କେବଳ ଏକ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ, ବରଂ ପ୍ରତ୍ୟେକ ମହିଳାଙ୍କୁ ସଚେତନ, ଶିକ୍ଷିତ ଏବଂ ସ୍ୱାବଲମ୍ବୀ କରି ଗଢ଼ି ତୋଳିବାରେ ଏକ ପ୍ରକୃତ ବନ୍ଧୁ ଭାବେ କାର୍ଯ୍ୟ କରିଆସୁଛି। ଆଜିର ଡିଜିଟାଲ ଯୁଗରେ ଟିଭି ଏବଂ ମୋବାଇଲର ପ୍ରଭାବ ବଢ଼ିଥିଲେ ମଧ୍ୟ ଆକାଶବାଣୀର ଗୁରୁତ୍ୱ ହ୍ରାସ ପାଇନାହିଁ। ଏହା ବିନା କୌଣସି ଅଧିକ ଖର୍ଚ୍ଚରେ ସୁଦୂର ଗ୍ରାମାଞ୍ଚଳର ମହିଳାମାନଙ୍କ ପାଖରେ ସୂଚନା ଓ ଜ୍ଞାନ ପହଞ୍ଚାଇବାର ସବୁଠାରୁ ସହଜ ମାଧ୍ୟମ। ସଂକ୍ଷେପରେ କହିବାକୁ ଗଲେ, ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଆକାଶବାଣୀ ଏକ ନିଶବ୍ଦ କ୍ରାନ୍ତି ଭାବରେ କାର୍ଯ୍ୟ କରିଚାଲିଛି। ମହିଳାମାନେ ଆକାଶବାଣୀରୁ ବିଭିନ୍ନ ଉପାୟରେ ଅନୁପ୍ରାଣିତ ହେଉଛନ୍ତି। ଆକାଶବାଣୀ କେବଳ ସୂଚନା ଦିଏ ନାହିଁ, ବରଂ ଜଣେ ସଚ୍ଚୋଟ ବନ୍ଧୁ ଭାବରେ ନାରୀ ସମାଜର ମାନସିକ ଓ ଅର୍ଥନୈତିକ ବିକାଶର ପଥ ପ୍ରଦର୍ଶକ।

ଜଣେ ବରିଷ୍ଠ ସଦସ୍ୟ ହେବାରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ଗଠନ କରିବା ସହ ଓଡ଼ିଆ ସରକାରୀ ଭାଷା ଆଇନ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ସୁବ୍ରତ କୁମାର କୃଷ୍ଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଦକ୍ଷିଣ ଏସୀୟ ଭାଷା ଏବଂ ସାହିତ୍ୟର ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ସହିତ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଲାଭ କରିଥିଲେ।

0: ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଦେବାଶିଷ ମିଶ୍ର, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ।

ଆକାଶବାଣୀ କେନ୍ଦୁଝର, ସମୟ ଦିନ 10:00। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 10:02 ଶୁଣିବେ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି, ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବ। ଦିନ 10:30 ଆଜି ଶୁଣିବେ ଏହାର 1301ତମ ଭାଗ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା ଶୁଣିପାରିବେ ଦିନ 1:20। ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ ପ୍ରଚାର କରିବୁ 5:00। ଯୁବବାଣୀ ଶୁଣିବେ 5:30। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି 6:02। ଆଜି ଏଥିରେ ହୋ ଗୀତ ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। ରାତି 7:00 ଶୁଣିବେ କେତୋଟି ଆଲବମ୍ ଗୀତ। କୃଷିଜୀବୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ ପ୍ରଚାର କରିବୁ 7:30। ରାତି 8:00 ଶୁଣିବେ କେତୋଟି ଦେଶାତ୍ମବୋଧକ ସଙ୍ଗୀତ। 8:15 ଶୁଣିବେ କାର୍ଯ୍ୟକ୍ରମ ଖେଳ ଜଗତ। କିସାନ ସଶକ୍ତିକରଣ ଶୀର୍ଷକରେ ଶୁଣିବେ ଆଲୋଚନା, ରିଲେ କରି ଶୁଣିବ ଆକାଶବାଣୀ କଟକରୁ ଆଜି ରାତି 10:00। ରାତି 10:35 ଶୁଣିବେ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର, ଶୁଣନ୍ତୁ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: सुना सुना सुना गा हेउ अबा शहर ओडिसा वासिंक पाई खुशी रो खबर
2: कोण कहुनु
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁନ୍ 8 ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ। ପୃଥିବୀର ପ୍ରାୟ 71% ଅଂଶ ମହାସାଗର ଦ୍ୱାରା ଆବୃତ ହୋଇଥିବା ବେଳେ ଏହା ଜୀବଜଗତ ପାଇଁ ଅମୂଲ୍ୟ ସମ୍ପଦ। ମହାସାଗର ଆମକୁ ଅମ୍ଳଜାନ, ଖାଦ୍ୟ, ଜୀବିକା ଏବଂ ଜଳବାୟୁର ସନ୍ତୁଳନ ପ୍ରଦାନ କରିଥାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ପରିବେଶର ସୁରକ୍ଷା, ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା, ସାମୁଦ୍ରିକ ଜୈବ ବିବିଧତାର ସଂରକ୍ଷଣ ଏବଂ ମହାସାଗରର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ବଢ଼ୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଅତ୍ୟଧିକ ମାଛ ଧରା ଯୋଗୁଁ ସମୁଦ୍ରର ପରିବେଶ ବିପଦରେ ପଡ଼ିଛି। ଆସନ୍ତୁ, ବିଶ୍ୱ ମହାସାଗର ଦିବସ ଅବସରରେ ଆମେ ସମସ୍ତେ ମିଶି ମହାସାଗର ଓ ସାମୁଦ୍ରିକ ସମ୍ପଦର ସୁରକ୍ଷା ପାଇଁ ସଚେତନ ହେବା ଏବଂ ପରିବେଶ ସଂରକ୍ଷଣରେ ନିଜର ଅବଦାନ ରଖିବା।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରି ନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୋତା ବନ୍ଧୁ, ପ୍ରକୃତିକୁ ସୁରକ୍ଷା କରିବା ମାନେ ନିଜ ଭବିଷ୍ୟତକୁ ସୁରକ୍ଷା କରିବା। ବିଶ୍ୱ ମହାସାଗର ଦିବସ ବା ୱାର୍ଲ୍ଡ ଓସେନ୍ସ ଡେ ଭାବେ ପ୍ରତିବର୍ଷ June 8 ପାଳନ କରାଯାଏ। ମହାସାଗରର ଗୁରୁତ୍ୱ ଏବଂ ସାମୁଦ୍ରିକ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। 2008 ୟୁନାଇଟେଡ୍ ନେସନ୍ସ June 8 ବିଶ୍ୱ ମହାସାଗର ଦିବସ ଭାବରେ ସ୍ୱୀକୃତି ଦେଇଥିଲେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଶ୍ରୋତାବନ୍ଧୁ, ସମୟ ଧୀରେ ଧୀରେ ଆଜିର କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଯ୍ୟକ୍ରମର ବିଦାୟ ନେବା ପୂର୍ବରୁ ଶୁଣିବା ଆଜିର ଶେଷ ଗୀତ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। ସମସ୍ତେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ହସ ଖୁସିରେ ରୁହନ୍ତୁ। ନମସ୍କାର। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

0: ଲୋକସଙ୍ଗୀତରେ ଶୁଣିଲେ ଯୋଡ଼ି ମୋହରୀ ବାଦ୍ୟ ପରିବେଷଣ କରିଥିଲେ ବାବାଜୀ ଚରଣ ସାମଲି ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ।
1: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଆମ ଷ୍ଟୁଡିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ଜ୍ୟୋତିରାଣୀ ପଣ୍ଡା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ୟୋର୍ କଲ୍ ୱିଥ୍ ବିଏମ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ମସିନରେ
4: ଲୁଗା ପକାଇବା ପୂର୍ବରୁ ଚେକ୍ କରି ନଥିଲ କି?
3: ବଦଳାଅ ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବୁଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, BS ମଲ, ଧୋପାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ନମସ୍କାର ଭଉଣୀ, ଆପଣମାନଙ୍କୁ ପ୍ରତିଭରା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଭଉଣୀ, ପ୍ରତିବର୍ଷ ଜୁନ୍ ମାସ 8 ତାରିଖ ଅର୍ଥାତ୍ ଆଜିର ଦିନରେ ଆମେ ପାଳନ କରୁଛନ୍ତି ବିଶ୍ୱ ସାଗର ଦିବସ। ସାଗର ବା ସମୁଦ୍ରକୁ ସୁରକ୍ଷା ଦେବା ହେଉଛି ଆଜି ଦିନର ମୂଳ ଉଦ୍ଦେଶ୍ୟ। ମଣିଷର ବିବେକହୀନ କାର୍ଯ୍ୟକଳାପ ଯୋଗୁଁ ଆଜି ଆମ ପରିବେଶ ବିପଦରେ, ଆଉ ଏଥିରୁ ସମୁଦ୍ର ବା ବାଦ ପଡନ୍ତା କେମିତି। ତେଣୁ ଆମର ସାମୁଦ୍ରିକ ସମ୍ପଦ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା ଆଉ ସାମୁଦ୍ରିକ ପରିବେଶର ନିରାପତ୍ତା ରକ୍ଷା ହିଁ ଆଜିର ଦେଶର ମୁଖ୍ୟ ଅନୁଚିନ୍ତା। ତେବେ 1999 ରିଓ ଡି ଜେନେରୋରେ ଅନୁଷ୍ଠିତ ଧରିତ୍ରୀ ସମ୍ମିଳନୀରେ ବିଶ୍ୱ ସାଗର ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ କାନାଡା ହିଁ ପ୍ରଥମେ ଅନୌପଚାରିକ ଭାବେ ଏହି ଦିବସ ପାଳନ କରିଥିଲା। 2003 ସାଗର ପ୍ରକଳ୍ପ ଏବଂ ବିଶ୍ୱ ସାଗର ନେଟୱାର୍କର ମିଳିତ ସହଯୋଗରେ ବିଶ୍ୱ ସାଗର ଦିବସ ପାଳନ କରାଗଲା। ତେବେ 2008 ଜାତିସଂଘ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବା ପାଇଁ ସ୍ୱୀକୃତି ଦେଲା, ଆଉ ସେଇଦିନ ଠାରୁ ବିଶ୍ୱବ୍ୟାପୀ ଜୁନ୍ ମାସର 8 ତାରିଖ ଅର୍ଥାତ୍ ଆଜିର ଦିନରେ ଆମେ ବିଶ୍ୱ ସାଗର ଦିବସ ପାଳନ କରୁଛନ୍ତି। ଏହି ଦିବସରେ ସମୁଦ୍ର କୂଳରୁ ଅଳିଆ ଆବର୍ଜନା ନିଷ୍କାସନ, ସମୁଦ୍ର ସମ୍ପର୍କୀୟ ଚିତ୍ରକଳା ପ୍ରତିଯୋଗିତା, ଶିକ୍ଷା କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଉତ୍ସବ, ସାମୁଦ୍ରିକ ଖାଦ୍ୟମେଳା ଶୋଭାଯାତ୍ରା, ଏସବୁ ମାଧ୍ୟମରେ ଜନସଚେତନତା ଆମେ ସୃଷ୍ଟି କରିବା। ତେବେ ସବୁଠୁ ବଡ କଥା ହେଉଛି ଭଉଣୀ, ଆମେ ଯେତେବେଳେ ସମୁଦ୍ର ବା ସାଗର କୂଳକୁ ଯାଆନ୍ତି ଟିକିଏ ଶାନ୍ତି ପାଇଁ, ସେହି ସମୟରେ ଆମ ଦ୍ୱାରା କୌଣସି ଆବର୍ଜନା ସେଠି ଯେମିତି ନ ପଡେ ସେଥିପ୍ରତି ଆମେ ଧ୍ୟାନ ଦେବା।

0: ଆମର କାହାର ଦେହ ଖରାପ ହୁଏ ତେବେ ଆମର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆମେ କେମିତି ଡାକ୍ତର ପରାମର୍ଶ କରିବା, ଏସବୁ ବିଷୟ ନେଇ ଆମେ ଚିନ୍ତିତ ହୋଇପଡନ୍ତି। ଏସବୁ ସମସ୍ୟା ଆମ ପାଖ ପଡୋଶୀ ବା ଆମ ଚିହ୍ନା ଲୋକ ଆମକୁ କିଛି ପରିମାଣରେ ସହାୟତା ଯୋଗାଇଥାନ୍ତି। ତେବେ ଆମର ସବୁ ସମସ୍ୟାର ସମାଧାନ ଯଦି କିଏ କରିପାରେ ସେଇଟି ହେଉଛି ଆକାଶବାଣୀର ସୂଚନା। କାହିଁକି ନା ଟିଭି ଆଉ ଇଣ୍ଟରନେଟ୍ ସେବା ସେତେବେଳେ ଅବ୍ୟବସ୍ଥା ହେଇଯାଇଥାଏ। ତେଣୁ ଏତେ କଥା କହିବାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରକୃତ ବନ୍ଧୁ ହେଉଛି ଆକାଶବାଣୀ। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଆଲୋଚନାଟି। ଏ ସମ୍ପର୍କରେ ଆମ ସହିତ ଆଜି ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଝାଡବଲ୍ଲା ସ୍ଥିତ ସନ୍ତୋଷୀମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରକାଶ କୁମାର ଆଚାର୍ଯ୍ୟ। ତେବେ ଆଲୋଚନାକୁ ଯିବା ପୂର୍ବରୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା।
1: ପ୍ରାକୃତିକ ବିପର୍ଯ୍ୟୟ ପ୍ରକୃତିର ଏକ ତାଣ୍ଡବ ଲୀଳା। ଆମ ଦେଶ ଭାରତ ବଡ଼ ବଡ଼ ନଦୀ, ପାହାଡ଼, ପର୍ବତ, ସମୁଦ୍ର, ମାଳଭୂମି, ଜଳପ୍ରପାତ, ମରୁଭୂମି, ଅରଣ୍ୟ ଆଦିରେ ପରିପୂର୍ଣ୍ଣ। ସେଥିପାଇଁ ଭାରତକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆଦି ବର୍ଣ୍ଣନା କରାଯାଇଛି। ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀ ସହିତ ଦୀର୍ଘ ହିମାଳୟ ପର୍ବତମାଳା ଆମ ଦେଶର ପ୍ରାକୃତିକ ଶୋଭା ସମ୍ଭାର। ଓଡ଼ିଶାରେ ମଧ୍ୟ ମହେନ୍ଦ୍ର ପର୍ବତ, ଗନ୍ଧମାର୍ଦ୍ଧନ, କପିଳାସ ଆଦି ପ୍ରାକୃତିକ ଶୋଭାକୁ ବର୍ଦ୍ଧନ କରୁଛି। ଏସବୁ ଯେତିକି ସୁନ୍ଦର ଆଉ ମନୋରମ ସେତିକି ମଧ୍ୟ ପ୍ରାଣୀ ଜଗତ ପାଇଁ ବିପଦପୂର୍ଣ୍ଣ। ସୃଷ୍ଟିଚକ୍ରର ନିୟମ ଅନୁସାରେ ବାର ମାସରେ ଛଅ ଋତୁ ଆମେ ଅନୁଭବ କରନ୍ତି। ଏସବୁ ପରିବର୍ତ୍ତନ ହେଲେ ପ୍ରକୃତିର ରୂପ ମଧ୍ୟ ବଦଳୁଥାଏ। ଗ୍ରୀଷ୍ମ ଦିନେ ଘୂର୍ଣ୍ଣିଝଡ଼, କାଳବୈଶାଖୀ, ବଜ୍ରପାତ ଇତ୍ୟାଦି ମାନବ ଜୀବନ ତଥା ଗୃହପାଳିତ ପଶୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଅନେକ ଜୀବନହାନି ସହିତ ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ଘରଦ୍ୱାର ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ିଯାଏ। ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଏ। ବଡ଼ ବଡ଼ ନଦୀରେ ବନ୍ୟା ଆସି କୋଠାବାଡ଼ି ଭୁଶୁଡ଼ି ଯିବା ସହ ଗାଈ ଗୋରୁ ସମେତ ଅନେକ ଗୃହପାଳିତ ପଶୁ ବନ୍ୟା ଜଳରେ ଭାସିଯାଆନ୍ତି। ମାଟି ଅତଡ଼ା ଖସି ବଡ଼ ବଡ଼ ଗଛ ବନ୍ୟା ଜଳରେ ଭାସିଯାଏ। ତଳ ଅଞ୍ଚଳରେ ବନ୍ୟା ଜଳ ପଶି ଘରଦ୍ୱାର ଜଳମଗ୍ନ ହୋଇଯାଏ। ଅତ୍ୟଧିକ ବର୍ଷା ଯୋଗୁଁ ବନ୍ଧ, ପୋଲ ଇତ୍ୟାଦି ଭାଙ୍ଗିବା ଫଳରେ ବହୁତ କ୍ଷତିଗ୍ରସ୍ତ ହୁଏ। ମୋଟାମୋଟି ଭାବରେ ପ୍ରକୃତି ଯେତେ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଲେ ବି ପରୋକ୍ଷରେ ସେତିକି ବିପର୍ଯ୍ୟୟ ମଧ୍ୟ ଆମ ପାଇଁ ଆଣିଥାଏ। ଏମିତି ବିପର୍ଯ୍ୟୟ ସମୟରେ ଆକାଶବାଣୀ ବା ରେଡିଓର ଗୁରୁତ୍ୱ ଅନୁଭବ କରିହୁଏ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆକାଶବାଣୀ ଏକ ଗଣମାଧ୍ୟମ ରୂପେ ଲୋକଙ୍କ ପାଇଁ ଆଶା ଓ ସାହସର ସ୍ୱର ହୋଇଥାଏ। ବନ୍ୟା, ବାତ୍ୟା, କାଳବୈଶାଖୀ ଇତ୍ୟାଦି ସମୟରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୁଏ ବା ବନ୍ଦ କରାଯାଏ। ନେଟୱାର୍କ କାରଣରୁ ମୋବାଇଲ ଇଣ୍ଟରନେଟ୍ ଠପ୍ ହୋଇଯାଏ। ଏହିଭଳି ବିପଜ୍ଜନକ ସ୍ଥିତିରେ ଲୋକମାନଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ଆକାଶବାଣୀ ଏକମାତ୍ର ଭରସା ଯୋଗ୍ୟ ସାଥିଟିଏ ବା ସହାୟକ ପାଲଟିଥାଏ। ବିଦ୍ୟୁତ ଓ ନେଟୱାର୍କ ଅଚଳ ଥିବା ସମୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆକାଶବାଣୀ ବନ୍ୟା, ବାତ୍ୟା ଏବଂ ପାଣିପାଗର ତାଜା ଖବର ଆଗୁଆ ସୂଚନା ପ୍ରଦାନ କରିଥାଏ। ବିପଜ୍ଜନକ ଅବସ୍ଥାରେ ଲୋକମାନେ ରହି ମଧ୍ୟ ରେଡିଓର ସୂଚନାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି। ପାଣିପାଗ ସମ୍ବନ୍ଧିତ ନିର୍ଭୁଲ ସୂଚନା ଆକାଶବାଣୀ ହିଁ ଦେଇଥାଏ। କେଉଁ ଅଞ୍ଚଳରେ କି ପ୍ରକାର ଅବସ୍ଥା ରହିବ ଏବଂ ଆଗକୁ କେଉଁ ସବୁ ସମସ୍ୟା ଆସିବ ସେ ସମ୍ପର୍କରେ ଲୋକମାନଙ୍କୁ ଭୟଭୀତ ନ କରାଇ ଆଶ୍ୱାସନାର ବାର୍ତ୍ତା ଆକାଶବାଣୀ ଦେଇଥାଏ। ଆଞ୍ଚଳିକ ସମ୍ବାଦ ହେଉ ବା ଜାତୀୟ ସ୍ତରର ସମ୍ବାଦ ହେଉ, ଖବର ପଢୁଥିବା ବ୍ୟକ୍ତିଙ୍କ କଣ୍ଠସ୍ୱରକୁ ଲୋକମାନେ ଶୁଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି। ଯେଉଁ ସ୍ଥାନରେ ବନ୍ୟାପାଣିର ଭୟ ଅଛି ସେଠାରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତ ହେବା ପାଇଁ ଆକାଶବାଣୀ ସୂଚନା ଦେଇଥାଏ। ଯେଉଁଠି ପବନ ବହିବାର ଆଶଙ୍କା ଥାଏ ଏବଂ କେତେ ବେଗରେ ପବନ ବହିବ ସେ ସବୁର ସତର୍କ ସୂଚନା ଆକାଶବାଣୀ ଠାରୁ ମିଳିଥାଏ। ଗାଁ ଗହଳି, ଝିମ୍ପୁଡ଼ି, ବସ୍ତିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଜି ମଧ୍ୟ ରେଡିଓର ଆଦର ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆକାଶବାଣୀ ହିଁ ଏକମାତ୍ର ସାଥୀ। ଲୋକମାନେ ରେଡିଓ ଶୁଣିବା ପାଇଁ ନିଜ ଘରେ ନଥିଲେ ମଧ୍ୟ ପଡ଼ୋଶୀଙ୍କ ପାଖକୁ ଯାଇ ପାଣିପାଗ ଜନିତ ଖବର ଶୁଣି ଆଶ୍ୱସ୍ତି ଲାଭ କରନ୍ତି। 1999 ଓଡ଼ିଶା ସୁପର ସାଇକ୍ଲୋନ, ନିକଟ ଅତୀତରେ ଘଟିଥିବା ମହାବାତ୍ୟା, ଫନି, ଗୁଡ଼ୁଭୁ

0: ଫାଇଲିନ୍ ୟସ୍ ଭଳି ଆକସ୍ମିକ ଦୁର୍ବିପାକ ସମୟରେ ଆକାଶବାଣୀ ମାଧ୍ୟମରେ ସରକାରଙ୍କ ତରଫରୁ ଖବର ପ୍ରସାରିତ କରାଯାଇଥିଲା। ରେଡିଓରେ ଖବରକୁ ଭରସା କରି ଲକ୍ଷ ଲକ୍ଷ ଲୋକଙ୍କ ମୂଲ୍ୟବାନ ଜୀବନ ଓ ସମ୍ପତ୍ତି ରକ୍ଷଣାବେକ୍ଷଣ ହୋଇପାରିଛି। ଅନେକ ସମୟରେ ଗୁଜବ ବା ଶୁଣା କଥାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଯେତେ ଗଣମାଧ୍ୟମ ଯାହା ବି ପ୍ରଚାର କରନ୍ତୁ ନା କାହିଁକି, ଲୋକମାନଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ଆକାଶବାଣୀ ଉପରେ ରହିଆସିଛି। ଆଉ ଏକ ବିଶେଷ କଥା ହେଲା, ଅତି ଭୟଙ୍କର ବନ୍ୟା ଓ ବାତ୍ୟା ସମୟରେ ଦେଖାଯାଇଛି କେତେକ ପରିବାରର ସଦସ୍ୟ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି। ଜଳସ୍ରୋତ ଅଥବା ପବନ ଦ୍ୱାରା କିଏ କେଉଁଆଡ଼େ ନିଜ ବାସସ୍ଥାନ ଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି, ସେମାନଙ୍କ ଠିକଣା ଆକାଶବାଣୀ ଜରିଆରେ ମଧ୍ୟ ପରିବାରକୁ ଜଣାଯାଇଛି। ଏହି ବିପଦି କାଳରେ ଆକାଶବାଣୀ ଖବର ପଢୁଥିବା ଘୋଷକମାନଙ୍କର ସମ୍ବେଦନାପୂର୍ଣ୍ଣ କଥା ଜନମାନସରେ ଆଶା ଭରସା ସଞ୍ଚାର କରେ। ଆଜିକାଲି ଦେଖାଯାଉଛି ମୋବାଇଲ ଓ ବିଭିନ୍ନ ପ୍ରକାର ଗଣମାଧ୍ୟମରେ ସତମିଛ ଅନେକ ଗୁଜବ ପ୍ରଚାର ପ୍ରସାର କରାଯାଉଛି। ସେ ସବୁକୁ ଦେଖି ଓ ଶୁଣି ଅନେକ ସମୟରେ ଲୋକମାନଙ୍କ ମଧ୍ୟରେ କୁକୁଆ ଭୟ ବା ଭ୍ରମ ସୃଷ୍ଟି ହେଉଛି। ଏସବୁ ସତ୍ତ୍ୱେ ଲୋକମାନେ ପ୍ରକୃତ ସତ୍ୟକୁ ଜାଣିବା ପାଇଁ ରେଡିଓକୁ ଭରସା କରିଥାନ୍ତି। ଆଜି ମଧ୍ୟ ଲୋକମାନଙ୍କର ଆକାଶବାଣୀ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ସରକାରଙ୍କର କାର୍ଯ୍ୟପନ୍ଥା, ସୂଚନା, ସତର୍କବାଣୀ ଓ ସଚେତନ ବାର୍ତ୍ତା ଆକାଶବାଣୀ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚା ଯାଇପାରୁଛି। ଶେଷରେ ଏତିକି କୁହାଯାଇପାରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନେ ଆକାଶବାଣୀ ପରି ଗଣମାଧ୍ୟମକୁ ନିୟମିତ ଶୁଣନ୍ତୁ ଏବଂ କୌଣସି ଗୁଜବ ବା ପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ। ଆକାଶବାଣୀ ହେଉଛି ଭାରତର ସରକାରୀ ରେଡିଓ ସେବା। ଏହା ଦେଶର ଅନେକ ଗ୍ରାମ ଓ ସହରରେ ସୂଚନା ପହଞ୍ଚାଇଥାଏ। ବିପର୍ଯ୍ୟୟ ସମୟରେ ଆକାଶବାଣୀ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରସାରଣ କରେ। କେଉଁଠାରେ ଆଶ୍ରୟ ଶିବିର ହୋଇଛି, କେଉଁଠି ଖାଦ୍ୟ ଓ ଔଷଧ ମିଳୁଛି, କେଉଁ ରାସ୍ତା ବନ୍ଦ ଅଛି, ଏସବୁ ଖବର ଲୋକମାନଙ୍କୁ ଉପକାର କରେ। ସରକାର ଓ ଉଦ୍ଧାରକାରୀ ଦଳମାନଙ୍କ ସହ ସାଧାରଣ ଲୋକଙ୍କୁ ଯୋଡ଼ି ରଖିବାରେ ଆକାଶବାଣୀର ଭୂମିକା ଅପରିସୀମ। ଆକାଶବାଣୀ କେବଳ ସୂଚନା ଦେଇନଥାଏ, ଲୋକଙ୍କ ମନୋବଳକୁ ମଧ୍ୟ ବଢ଼ାଇଥାଏ। ବିପଦ ସମୟରେ ଲୋକମାନେ ଭୟଭୀତ ଓ ନିରାଶ ହୋଇପଡ଼ନ୍ତି, ସେତେବେଳେ ଆକାଶବାଣୀ ଦ୍ୱାରା ପ୍ରସାରିତ ସଚେତନତା କାର୍ଯ୍ୟକ୍ରମ, ଡାକ୍ତରଙ୍କ ପରାମର୍ଶ ଓ ପ୍ରେରଣାଦାୟକ ସନ୍ଦେଶ ଲୋକମାନଙ୍କୁ ଆତ୍ମବିଶ୍ୱାସ ଦେଇଥାଏ। ଏହା ସମାଜରେ ସହଯୋଗ ଓ ସେବାଭାବକୁ ମଧ୍ୟ ବଢ଼ାଇଥାଏ। ଆକାଶବାଣୀରେ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ତ ପ୍ରତିକାର ଓ ପ୍ରତିଷେଧ ସୂଚନା ମଧ୍ୟ ଦିଆଯାଏ। ଶୁଦ୍ଧ ପାଣି ପିଇବାକୁ କୁହାଯାଏ, ରୋଗରୁ କିପରି ଦୂର ରହିବାକୁ ହେବ ତାହାର ସୂଚନା ମଧ୍ୟ ପ୍ରଦାନ କରାଯାଏ, ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଏ। ଆକାଶବାଣୀ କେବଳ ସୂଚନା ଦେଇନଥାଏ, ଏହା ଲୋକଙ୍କ ମନୋବଳକୁ ବୃଦ୍ଧି କରିଥାଏ। ବିପଦ ସମୟରେ ଲୋକମାନେ ଯେତେବେଳେ ଭୟଭୀତ ହୋଇଯାଆନ୍ତି, ନିରାଶ ହୋଇଯାଆନ୍ତି, ସେତେବେଳେ ଆକାଶବାଣୀ ଲୋକଙ୍କୁ ସାହସ ଦେଇଥାଏ, ପ୍ରେରଣାଦାୟକ କଥା ଓ ସନ୍ଦେଶ ମଧ୍ୟ ପ୍ରସାରଣ କରିଥାଏ। ଆକାଶବାଣୀ ହେଉଛି ମହାନ ଜନସେବାର ଅନୁଷ୍ଠାନ। ବିପର୍ଯ୍ୟୟ ସମୟରେ ଏହା ସୂଚନା, ସଚେତନତା, ସହଯୋଗ ଓ ମାନବିକତାର ସେତୁ ଭାବରେ କାମ କରେ। ସରକାରୀ ସହାୟତା ଯୋଜନା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ରେସନ ବଣ୍ଟନ ଓ ପୁନର୍ବାସ ଥଇଥାନ ସୂଚନା ଗୁଡ଼ିକ ପ୍ରସାରଣ କରି ଆକାଶବାଣୀ ଲୋକମାନଙ୍କୁ ସାଧାରଣ ଜୀବନ ଫେରାଇବାରେ ସହାୟତା ପ୍ରଦାନ କରେ। ପ୍ରାକୃତିକ ବିପର୍ଯ୍ୟୟ ଆମ ଘର, ସମ୍ପତ୍ତି ଓ ଜୀବନକୁ କ୍ଷତି ପହଞ୍ଚାଉଥିବା ବେଳେ ଆକାଶବାଣୀ ଲୋକମାନଙ୍କ ମନରେ ଆଶାର ଦୀପ ଜଳାଇ ରଖେ। ବିପଦ ସମୟରେ ଏହା କେବଳ ଖବର ପ୍ରସାରଣ ନୁହେଁ, ମାନବିକତା, ସହଯୋଗ ଓ ସାହସର ସ୍ୱର ଜନ୍ମାଇଥାଏ।
1: ଶୁଣିଲେ ଆଲୋଚନା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରକୃତ ବନ୍ଧୁ ହେଉଛି ଆକାଶବାଣୀ। ଏ ସମ୍ପର୍କରେ ଆମ ସହିତ ଆଲୋଚନାରେ ଥିଲେ ଅଧ୍ୟାପକ ପ୍ରକାଶ କୁମାର ଆଚାର୍ଯ୍ୟ।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ ମାସ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ହେଉଛି 2026 ମସିହା ଜୁଲାଇ ମାସ 31 ତାରିଖ। ଘୋଷଣାଟି ଏତିକିରେ ସମାପ୍ତ ହେଲା।

ଭଉଣୀ, ଭାରତରେ ମାଦକ ଦ୍ରବ୍ୟ ଆଉ ମଦ୍ୟପାନ ଆସକ୍ତି ଦୀର୍ଘ ସମୟ ଧରି ସମାଜ ପାଇଁ ଏକ ନିରବ ଘାତକ ପାଲଟିଛି, ଯାହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରର ଅନେକ ବ୍ୟକ୍ତି ଆଉ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ମିନିଷ୍ଟ୍ରି ଅଫ୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାୱାରମେଣ୍ଟ ଏକ ନିଶାମୁକ୍ତ ଓ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ବିରୋଧୀ ସକ୍ଷମ ଭାରତ ଗଠନ ପାଇଁ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ନିଶା ମଣିଷର ସ୍ୱାସ୍ଥ୍ୟ, ପରିବାର ଆଉ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରେ, ତେଣୁ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ହେଉଛି ନିଶାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଇବା। ନିଶାମୁକ୍ତ ସମାଜ ହିଁ ସୁସ୍ଥ ଆଉ ସମୃଦ୍ଧ ଜାତିର ଭିତ୍ତି।

ଏବେ ରହିଛି ଆମ ରୋଷେଇ। ଆମ ରୋଷେଇରେ ଆଜି କଦଳୀ ଫୁଲ ଚିପ୍ସ। ଏଥିପାଇଁ ଆବଶ୍ୟକ ସାମଗ୍ରୀ କଦଳୀ ଫୁଲ ବା କଦଳୀ ଗୁଣ୍ଡା ଗୋଟେ କିଲୋ ନେବେ, ରାଶି ଦୁଇ ଚାମଚ, ବେସନ ଦୁଇ ଚାମଚ, କର୍ଣ୍ଣଫ୍ଲୋର ଗୋଟେ ଚାମଚ, କୋରା ହୋଇଥିବା ଗୋଟେ ଛୋଟ ଆଳୁ। ତେବେ ଆସନ୍ତୁ ଶୁଣି ନେବା ଏହାର ପ୍ରସ୍ତୁତି ପ୍ରଣାଳୀ। ପ୍ରଥମେ କଦଳୀ ଫୁଲକୁ ଗୋଟି ଗୋଟି କରି ଭଲ କରି ବାଛି ନିଅନ୍ତୁ। ପ୍ରତି ଫୁଲର ଗୋଟିଏ ଡେମ୍ଫ ରହିଥିବ, ସେଇ ଡେମ୍ଫ ସହ ତାର ସାମ୍ନା ଚୋପାଟିକୁ ବାହାର କରିବାର ଅଛି। ତାକୁ ବାହାର କରିସାରିଲା ପରେ ଗୋଟା ଗୋଟା ଫୁଲକୁ ଲୁଣ ଏବଂ ଅଳ୍ପ ହଳଦୀ ଦେଇ ସିଝେଇ ଦିଅନ୍ତୁ। ସିଝେଇ ଦେଇସାରିଲା ପରେ ତାର ପାଣିଟି ବାହାର କରିଦିଅନ୍ତୁ। ସେଥିରେ ବେସନ, କର୍ଣ୍ଣଫ୍ଲୋର, ରାଶି ଆଉ ଆଳୁ କୋରା ପକେଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ହଳଦୀ ପକେଇ ଦିଅନ୍ତୁ ଆଉ ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ତାପରେ ୟାକୁ ଗୋଟା ଗୋଟା ଅଲଗା ଅଲଗା ତେଲରେ ଛାଣନ୍ତୁ। ତେଲରେ ଛଣାଗଲା ପରେ ତା ଉପରେ ଆପଣ ଚାଟ୍ ମସଲା ଟିକେ ଛିଞ୍ଚି ଦିଅନ୍ତୁ ଆଉ ୟାକୁ ଆପଣ ଟମାଟୋ ସସ୍ ସହ ଗରମ ଗରମ ପରଷି ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କର ପ୍ରସ୍ତୁତ ହେଇଯାଇଛି କୁଡ଼ୁମୁଡ଼ିଆ କଦଳୀ ଫୁଲ ଚିପ୍ସ।

ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ଼ାବା दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ। 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏଁ ହେଁ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ। ମେରା ୟେ ଶୁଭକାମନାଏଁ।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜୀକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟିଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ଼ ଉପଲବ୍ଧତା ନେଇ NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ତାରିଖରେ ହୋଇଥିବା NEET UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। CBI ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ପଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତିଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
5: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର

0: ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
1: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ। ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଜଣ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ତାରିଖରେ ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ଜଣଙ୍କୁ ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10ଟି ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22ଟି ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101ଟି ଅଭିଯୋଗ ମଧ୍ୟରୁ 10ଟି ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80ଟି ଅଭିଯୋଗ ମଧ୍ୟରୁ 43ଟି ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20ଟି ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39ଟି ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତଗୁନି କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଗଡ୍ ଫାଦର, ଗୀତଟି ଗାଇଛନ୍ତି ବିନୋଦ ରାଠୋର ଏବଂ ସାଥୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଥା ଚିତ୍ର ସପନୀ ସାହାଜାନିକୀ ଗୀତରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

ଅବିକଳ ଦେଖାଯାଉଥିବା ମଡ଼େଲ ପ୍ରିଣ୍ଟ ହୋଇପାରେ, ଏଥିରେ 2D ପ୍ରିଣ୍ଟର ପରି କାଳିର ଆବଶ୍ୟକତା ପଡ଼ିନଥାଏ। 3D ମଡ଼େଲ ପ୍ରିଣ୍ଟ ପାଇଁ ଥର୍ମୋପ୍ଲାଷ୍ଟିକ ଓ ରେଜିନ୍, ଯାହାକି ଏକ ଅଠା, 3D ପ୍ରିଣ୍ଟରରେ ବ୍ୟବହାର କରାଯାଏ। 3D ପ୍ରିଣ୍ଟରରେ ପ୍ରଥମେ ଏକ ଡିଜିଟାଲ ଡିଜାଇନ, ଯାହାର ଅବିକଳ ପ୍ରିଣ୍ଟ ବା ମଡ଼େଲ ପ୍ରସ୍ତୁତ କରିବାକୁ ଥାଏ, ତାହା ଫିକ୍ସ କରାଯାଏ। ପ୍ରିଣ୍ଟରରେ ଦିଆଯାଇଥିବା ପ୍ଲାଷ୍ଟିକ ସିମେଣ୍ଟକୁ ସ୍ତର ସ୍ତର କରି ସମାନ ଡିଜାଇନର ଆକାରରେ ଦିଆଯାଏ, ଶେଷରେ ଏକ ମଡ଼େଲ ନିର୍ମିତ ହୋଇଥାଏ। ଏହି ପଦ୍ଧତିକୁ 3D ପ୍ରିଣ୍ଟିଂ କୁହାଯାଏ। 3D ପ୍ରିଣ୍ଟରରେ କଞ୍ଚାମାଲ ହିସାବରେ ପ୍ଲାଷ୍ଟିକ ସହ ଧାତୁ, ସିମେଣ୍ଟ କିମ୍ବା କାଠଗୁଣ୍ଡ ମଧ୍ୟ ନିଆଯାଉଛି। 1984 ମସିହାରେ ବୈଜ୍ଞାନିକ ଚକ୍ ହଲ୍ ପ୍ରଥମେ 3D ପ୍ରିଣ୍ଟରରେ ବିକଶିତ କରିଥିଲେ। ଶିଳ୍ପ କାରଖାନା ଗୁଡ଼ିକର ଅଗ୍ରଗତିରେ 3D ମୁଦ୍ରଣ ଅନେକ ମାତ୍ରାରେ ସହାୟକ ହେଲା ଏବଂ ଉତ୍ପାଦନର ମାତ୍ରା ବୃଦ୍ଧି ହେଲା। ତେଣୁ ଏହାକୁ ବ୍ୟବସାୟିକ ଭାବରେ ପ୍ରଯୁଜ୍ୟ ପ୍ରଯୁକ୍ତିବିଦ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତରେ ପ୍ରଥମେ ଏକ କମ୍ପାନୀ 3D ପ୍ରିଣ୍ଟିଂ କରିବା ଆରମ୍ଭ କରିଥିଲେ ଏବଂ ଏହି 3D ପ୍ରିଣ୍ଟର ସାହାଯ୍ୟରେ ସେ ଅଳଙ୍କାର କରିବା ଆରମ୍ଭ କଲେ। ଏହା ପରେ ପରେ ଭାରତରେ ଚିକିତ୍ସାଳୟ, ଅଟୋମୋଟିଭ ଓ କନଷ୍ଟ୍ରକ୍ସନରେ 3D ପ୍ରିଣ୍ଟିଂର ବହୁଳ ମାତ୍ରାରେ ବ୍ୟବହାର ହେଲା। ତେବେ ବୈଜ୍ଞାନିକ ଚକ୍ ହଲ୍ 3D ପ୍ରିଣ୍ଟିଂକୁ ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏକ ପ୍ରଯୁକ୍ତିବିଦ୍ୟା ଭାବେ ଦର୍ଶାଇଥିବାରୁ ତାଙ୍କୁ 3D ପ୍ରିଣ୍ଟିଂର ଜନକ କୁହାଯାଏ। ତାଙ୍କର ପ୍ରଥମ ପ୍ରିଣ୍ଟରର ନାମ SLA-1। 1888 ମସିହାରେ ଏହା ବିକଶିତ ହୋଇଥିଲା। 1990-2000 ମସିହା ଭିତରେ 3D ପ୍ରିଣ୍ଟିଂକୁ ଡେଣ୍ଟାଲ ଇମ୍ପ୍ଲାଣ୍ଟସ୍ ବା ଦାନ୍ତର ପ୍ରତିରୂପ ନିର୍ମାଣ ପାଇଁ ବ୍ୟବହାର କରାଗଲା। ସେହିପରି ଶରୀରର ଅଙ୍ଗ ଯଥା ହାତ ଗୋଡ଼ ନଷ୍ଟ ହୋଇଯାଇଥିଲେ, ସେହି ସ୍ଥାନରେ କୃତ୍ରିମ ହାତ କିମ୍ବା ଗୋଡ଼ ନିର୍ମାଣ ଏହି 3D ପ୍ରିଣ୍ଟର ସାହାଯ୍ୟରେ କରାଯାଇପାରିବ। 2002 ମସିହାରେ ପ୍ରଥମେ କାର୍ଯ୍ୟରତ ବୃକ୍କକୁ 3D ପ୍ରିଣ୍ଟରରେ ପ୍ରିଣ୍ଟ କରାଯାଇଥିଲା। 2010 ମସିହାରେ ଏକ ଗବେଷଣା ସଂସ୍ଥା ଅର୍ଗାନୋଭୋ ପ୍ରଥମ ମଣିଷ ରକ୍ତବାହିନୀ ନଳୀକୁ 3D ପ୍ରିଣ୍ଟରରେ ପ୍ରିଣ୍ଟ କରିଥିଲା। 2014 ମସିହାରେ ଜଣେ ସ୍ତ୍ରୀ ଲୋକଙ୍କର ମୁଣ୍ଡରେ 3D ପ୍ରିଣ୍ଟେଡ୍ ଖପୁରୀକୁ ପ୍ରତିରୋପଣ କରାଯାଇଥିଲା। ପ୍ରଥମେ କେବଳ ଧାତୁକୁ କଞ୍ଚାମାଲ ରୂପେ ନିଆଯାଉଥିଲା। ଏହି ପଦ୍ଧତିକୁ FDM ବା ଫ୍ୟୁଜ୍ଡ ଡିପୋଜିସନ୍ ମଡେଲିଂ କୁହାଯାଉଥିଲା। ବର୍ତ୍ତମାନ କଞ୍ଚାମାଲର ପରିବର୍ତ୍ତନ କରାଯାଇଛି। ଏବେ 3D ପ୍ରିଣ୍ଟରର ମୂଲ୍ୟ ଅପେକ୍ଷାକୃତ କମ୍ ରହିଛି। 2005 ମସିହାରେ ପ୍ରଥମେ ସେଲ୍ଫ ରେପ୍ଲିକେଟିଂ ମେସିନ୍ 3D ପ୍ରିଣ୍ଟର ଜରିଆରେ ପ୍ରସ୍ତୁତ ହୋଇଥିଲା, ଯାହା ରେପ୍ରାପ୍ ପ୍ରୋଜେକ୍ଟ ନାମରେ ନାମିତ ଥିଲା। ତେବେ 3D ପ୍ରିଣ୍ଟିଂ ବିଭିନ୍ନ ପ୍ରକାରର, ଯଥା ଷ୍ଟେରିଓଲିଥୋଗ୍ରାଫି ବା SLA, ସିଲେକ୍ଟିଭ୍ ଲେଜର୍ ସିଣ୍ଟରିଂ ବା SLS, ଫ୍ୟୁଜ୍ଡ ଡିପୋଜିସନ୍ ମଡେଲିଂ ବା FDM, ଡିଜିଟାଲ ଲାଇଟ୍ ପ୍ରୋସେସ୍ ବା DLP, ମଲ୍ଟିଜେଟ୍ ଫ୍ୟୁଜନ୍ ବା MJF, ପଲିଜେଟ୍, ଡାଇରେକ୍ଟ ମେଟାଲ ଲେଜର ସିଣ୍ଟରିଂ, ଇଲେକ୍ଟ୍ରନ୍ ବିମ୍ ମେଲ୍ଟିଂ। ଷ୍ଟେରିଓଲିଥୋଗ୍ରାଫି ପଦ୍ଧତିରେ ଯେଉଁ ବସ୍ତୁର ମଡ଼େଲ ଉତ୍ପାଦନ କରିବାକୁ ଥାଏ, ତାହାକୁ କମ୍ପ୍ୟୁଟରର ସାହାଯ୍ୟରେ ମଡ଼େଲର ରୂପ ଦିଆଯାଏ। ତାହାପରେ ଏହି ମଡ଼େଲଟି ସ୍ତର ସ୍ତରରେ ବିଭକ୍ତ ହୋଇଥାଏ। ଏଥିରେ ଏକ UV ଲାଇଟ୍ ରଖାଯାଇଥାଏ। ପ୍ରିଣ୍ଟରରେ ଥିବା ତରଳ ପଲିମର ବା ରେଜିନ୍ ଦତ୍ତ ଡିଜାଇନ୍ ଅନୁସାରେ ସ୍ତରରେ ପରିଣତ ହୁଏ। UV ରେ ବା ଅଲ୍ଟ୍ରାଭାୟୋଲେଟ୍ ରେ ବା ଅତିବାଇଗଣୀ ରଶ୍ମି ଦ୍ୱାରା ଏହି ସ୍ତରଟି ଶୁଖିଯାଏ। ପୁନଶ୍ଚ ପୁଣି ଏକ ସ୍ତର ଦତ୍ତ ଡିଜାଇନ୍ ଅନୁସାରେ ଏହା ଉପରେ ପଡ଼େ ଏବଂ UV ରେ ଦ୍ୱାରା ଶୁଖିଯାଏ। ଏହିପରି ରେଜିନ୍ ସ୍ତର ସ୍ତର ହୋଇ ଦତ୍ତ ଡିଜାଇନ୍ର ସମ୍ପୂର୍ଣ୍ଣ ମଡ଼େଲ ପ୍ରସ୍ତୁତ କରିଥାଏ। ବିଭିନ୍ନ ପ୍ରକାର ମଡ଼େଲକୁ କମ୍ ସମୟରେ ପ୍ରସ୍ତୁତି ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଏ। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ସିଲେକ୍ଟିଭ୍ ଲେଜର୍ ସିଣ୍ଟରିଂ। ଏହା ମଧ୍ୟ ଏକ 3D ପ୍ରିଣ୍ଟିଂ ପଦ୍ଧତି। ଏଥିରେ ଯେଉଁ ବସ୍ତୁକୁ ବା ପଦାର୍ଥକୁ ମଡ଼େଲ କରିବାର ଅଛି, ତାହାକୁ ପ୍ରଥମେ ଲେଜର୍ ବିମ୍ ଦ୍ୱାରା ସିଲେକ୍ଟ କରାଯାଏ। ସିଣ୍ଟରିଂର ଅର୍ଥ କଞ୍ଚାମାଲ ଯାହାର ପାଉଡର ରୂପରେ ଥାଏ, ଏହାକୁ ଗରମ କରି ତରଳାଯାଏ। ଏହାପରେ ଏହି ତରଳ ପଦାର୍ଥର ଏକ ସ୍ତର ପ୍ରସ୍ତୁତ କରାଯାଏ। ସାଧାରଣତଃ ନାଇଲନ୍କୁ ପାଉଡର ପଲିମର ହିସାବରେ ନିଆଯାଏ। ଏହି ପାଉଡର ପ୍ଲାଷ୍ଟିକ ବା ସେରାମିକ୍ର ହୋଇଥାଏ। ପିଷ୍ଟନ୍ ବ୍ୟବହାର କରି ସ୍ତର ପ୍ରସ୍ତୁତ କରାଯାଏ। ଅଙ୍ଗାରକାମ୍ଳ ଗ୍ୟାସ୍ର ଲେଜର୍ ବିମ୍ ଏଥିରେ ବ୍ୟବହାର କରାଯାଏ। ସ୍ତରଗୁଡ଼ିକ କଠିନ ହୋଇ ଶେଷରେ ମଡ଼େଲଟି ପ୍ରସ୍ତୁତ ହୋଇଯାଏ। ସେହିପରି FDM ବା ଫ୍ୟୁଜ୍ଡ ଡିପୋଜିସନ୍ ମଡ଼େଲିଂ ଏକ ପଦ୍ଧତି, ଯେଉଁଥିରେ କଞ୍ଚାମାଲର ଫ୍ୟୁଜ୍ ବା ମେଲ୍ଟ କରାଯାଏ ଏବଂ ଏହି ତରଳ ପଦାର୍ଥକୁ ସ୍ତର ସ୍ତର କରି ମଡ଼େଲ ନିର୍ମାଣ କରାଯାଏ। ଏଥିରେ ଏକ ଫିଲାମେଣ୍ଟ ଥାଏ, ଯାହା କଞ୍ଚାମାଲରେ ତିଆରି ଫିଲାମେଣ୍ଟଟି ଗରମ ହେବା ଦ୍ୱାରା ନୁଜୁଲ ଦ୍ୱାରା ତରଳ ପଦାର୍ଥଟି ପ୍ଲାଟଫର୍ମରେ ସ୍ତର ସ୍ତର ହୋଇ ଡିପୋଜିଟ୍ ହୁଏ ଓ ମଡ଼େଲ ପ୍ରସ୍ତୁତ ହୁଏ। ଏହାକୁ ଡେସ୍କଟପ୍ 3D ପ୍ରିଣ୍ଟିଂ କୁହାଯାଏ। ଏଥିରେ କଞ୍ଚାମାଲ ଭାବେ ଥର୍ମୋପ୍ଲାଷ୍ଟିକ ବ୍ୟବହାର କରାଯାଏ। ଏହି ପଦ୍ଧତିର ବହୁଳ ବ୍ୟବହାର ହେଉଛି। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ଡିଜିଟାଲ ଲାଇଟ୍ ପ୍ରୋସେସ୍ ବା DLP। ଏହା ଏକ ପଲିମରାଇଜେସନ୍ ପଦ୍ଧତି। ଏହା ଷ୍ଟେରିଓଲିଥିକ୍ ପ୍ରୋସେସ୍ ଭଳି, ମାତ୍ର ଏଥିରେ ଏକ ଡିଜିଟାଲ ଲାଇଟ୍ ସୋର୍ସ ବ୍ୟବହାର କରାଯାଏ, ଯାହା

ତରଳ ରେଜିନ୍ରୁ ସ୍ତର ସ୍ତର ଶୁଖାଇବା ପାଇଁ ବ୍ୟବହୃତ ହୁଏ। ସେହିପରି ମଲ୍ଟିଜେଟ୍ ଫ୍ୟୁଜନ୍ ବା MJF ଏକ 3D ପ୍ରିଣ୍ଟିଂ ପଦ୍ଧତି। ଏଥିରେ ପଲିମର ପାଉଡରକୁ ଇନଫ୍ରାରେଡ୍ ଲାଇଟ୍ ବ୍ୟବହାର କରି ଉଚ୍ଚ ରିଜଲ୍ୟୁସନ୍ ଓ ଉଚ୍ଚ ଗୁଣବତ୍ତାଯୁକ୍ତ ମଡେଲ ପ୍ରିଣ୍ଟିଂ କରାଯାଏ। ଏହାକୁ ହ୍ୟୁଲେଟ୍ ପ୍ୟାକାର୍ଡ ଉଦ୍ଭାବନ କରିଥିଲେ। ପ୍ରଥମେ ଡ୍ରୋନ୍ ନିର୍ମାଣରେ ଏହାକୁ ବ୍ୟବହାର କରାଗଲା ଏବଂ ଅଟୋମେଟିକ୍ ପାର୍ଟସ୍, କସ୍ମେଟିକ୍ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହି ପଦ୍ଧତି ସବୁଠାରୁ ଶୀଘ୍ର ଏବଂ ଆମକୁ ମଡେଲ ପ୍ରସ୍ତୁତ କରି ଦେଇଥାଏ। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ପଲିଜେଟ୍। ଏହା ଏକ 3D ପ୍ରିଣ୍ଟିଂ ପଦ୍ଧତି, ଏକା ସାଙ୍ଗେ ବିଭିନ୍ନ ପ୍ରକାର ରଙ୍ଗକୁ ବ୍ୟବହାର କରିଥାଏ କାରଣ ଏଥିରେ ପଲିଜେଟ୍ ବ୍ୟବହୃତ ହୋଇଥିବାରୁ ଏକାଧିକ ଡ୍ରପଲେଟ୍ ଏଥିରେ ବ୍ୟବହୃତ ଥାଏ। ମଡେଲ, ସର୍ଜିକାଲ ଗାଇଡ୍ ଓ ମାସ୍କ ଗୁଡ଼ିକ ପ୍ରସ୍ତୁତ ହୋଇଥାଏ, ମାତ୍ର ଏହା ଅଧିକ ଖର୍ଚ୍ଚ ସାପେକ୍ଷ ଥାଏ। ସେହିପରି DMLS ବା ଡାଇରେକ୍ଟ ମେଟାଲ ଲେଜର ସିଣ୍ଟରିଂ ପଦ୍ଧତିରେ ଏଲୁମିନିୟମ, କୋବାଲ୍ଟ, କ୍ରୋମିୟମ, ଟିଟାନିୟମ ଆଦି ଧାତୁ ଗୁଡ଼ିକ ବ୍ୟବହାର କରାଯାଏ। ଏଥିରେ ଲେଜର ଲାଇଟ୍ ବ୍ୟବହାର କରି ଧାତୁର ପାଉଡରକୁ ମେଲ୍ଟ କରାଯାଏ ଏବଂ ଦତ୍ତ ଡିଜାଇନ୍ ଅନୁସାରେ ସ୍ତର ସ୍ତର କରି ମଡେଲ ପ୍ରସ୍ତୁତ ହୁଏ। ଏରୋସ୍ପେସ୍ର ପାର୍ଟ ଏବଂ ମେଡିକାଲରେ ବ୍ୟବହୃତ ଇମ୍ପ୍ଲାଣ୍ଟସ୍ ଏଥିରେ ପ୍ରସ୍ତୁତ ହୋଇଥାଏ। ସେହିପରି ଇଲେକ୍ଟ୍ରନ୍ ବିମ୍ ମେଲ୍ଟିଂ ଏକ 3D ପ୍ରିଣ୍ଟିଂ ପ୍ରସେସ। ଏଥିରେ ଉଚ୍ଚ ଶକ୍ତି ସମ୍ପୂର୍ଣ୍ଣ ଇଲେକ୍ଟ୍ରନ୍ ବିମ୍କୁ ମେଲ୍ଟିଂ ପାଇଁ ବ୍ୟବହାର କରାଯାଏ। ଏହି ଇଲେକ୍ଟ୍ରନ୍ ବିମ୍କୁ ପ୍ରସ୍ତୁତ କରିବା ପାଇଁ କମ୍ପ୍ୟୁଟର ଦ୍ୱାରା ଚାଳିତ ଇଲେକ୍ଟ୍ରନ୍ ଗନ୍ ବ୍ୟବହାର କରାଯାଏ ଯାହା ଧାତୁର ଗୁଣ୍ଡକୁ ତରଳାଇଥାଏ। ହାଡ଼ ବିଭାଗରେ ବିଭିନ୍ନ ଇମ୍ପ୍ଲାଣ୍ଟସ୍ ପାଇଁ ଏହି ପଦ୍ଧତିରେ ମଡେଲ ପ୍ରସ୍ତୁତ କରାଯାଏ। ଏହାକୁ EBM ଇମ୍ପ୍ଲାଣ୍ଟସ୍ ମଧ୍ୟ କୁହାଯାଏ। 3D ମୁଦ୍ରଣ ସାହାଯ୍ୟରେ ଆମର ବହୁତ ଗୁଡ଼ିଏ କାର୍ଯ୍ୟ ଯାହା ଅତ୍ୟଧିକ ଖର୍ଚ୍ଚ ସମୟ ସାପେକ୍ଷ ହେଉଥିଲା ତାହା କମ୍ ସମୟରେ କମ୍ ଖର୍ଚ୍ଚରେ ନିର୍ମାଣ ହୋଇପାରୁଛି। 3D ପ୍ରିଣ୍ଟିଂ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଏବଂ ଆବଶ୍ୟକ ହେବା ମାତ୍ରେ ତତ୍କ୍ଷଣାତ୍ ପ୍ରସ୍ତୁତ କରିପାରୁଛି। 3D ପ୍ରିଣ୍ଟିଂ ଦ୍ୱାରା ପରିବେଶର କୌଣସି କ୍ଷତି ହେଉନାହିଁ, ତେଣୁ ପରିବେଶ ପ୍ରତି ଏହା ଅନୁକୂଳ। ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ଅଭ୍ୟୁଦୟ ଘଟିଛି 3D ପ୍ରିଣ୍ଟିଂ ପାଇଁ କାରଣ ଉତ୍ପାଦନର ହାର ବୃଦ୍ଧି ପାଇଛି। ଅସମ୍ଭବ ପରି ଲାଗୁଥିବା ଜଟିଳ ଯାନ୍ତ୍ରିକ ମଡେଲ ଏହାଦ୍ୱାରା ପ୍ରସ୍ତୁତ କରାଯାଇପାରୁଛି। 3D ପ୍ରିଣ୍ଟିଂ ଜରିଆରେ ଦାନ୍ତର ବିନା ଅସ୍ତ୍ରୋପଚାରରେ ପ୍ରାକୃତିକ ଦାନ୍ତକୁ ସୁରକ୍ଷା କରାଯାଇପାରିବ। ଜୋତା, ସାର୍ଟ, ଡ୍ରେସ୍ ଆଦି ପରିଧାନଗୁଡ଼ିକ 3D ପ୍ରିଣ୍ଟରରେ ମଧ୍ୟ ପ୍ରିଣ୍ଟ ହେଲାଣି ଯାହାକି ସୁନ୍ଦର, ଅତ୍ୟଧିକ ଦିନ ବ୍ୟବହାର ଉପଯୋଗୀ ଏବଂ ଶୀଘ୍ର ଉତ୍ପାଦନଶୀଳ। କୌଣସି ବସ୍ତୁର ଅବିକଳ ନକଲ କମ୍ ସମୟରେ ଏହାଦ୍ୱାରା ପ୍ରସ୍ତୁତ ହୋଇପାରୁଛି। ଧାତୁରୁ ପ୍ରସ୍ତୁତ କୌଣସି ବସ୍ତୁର ଅବିକଳ ସମାନ ବସ୍ତୁ ଏହାଦ୍ୱାରା ପ୍ରସ୍ତୁତ ହୋଇପାରୁଛି। ବିଭିନ୍ନ ଆକୃତିର ଅଳଙ୍କାର ଯାହା ଅତି ସୁନ୍ଦର, ଅତ୍ୟଧିକ ମାତ୍ରାରେ ଓ ଆବଶ୍ୟକ ଅନୁସାରେ ପ୍ରସ୍ତୁତ ହେଉଛି। ବିଭିନ୍ନ ପ୍ରକାର ଖେଳନା, ଘରୋଇ ଉପକରଣ, ସୌଖୀନ ସାମଗ୍ରୀ ଶୀଘ୍ର 3D ପ୍ରିଣ୍ଟରରେ ନିର୍ମାଣ ହେଉଛି। ବର୍ତ୍ତମାନ 3D ପ୍ରିଣ୍ଟିଂ ସାର୍ଟିଫିକେସନ୍ କୋର୍ସ ମଧ୍ୟ ବାହାରିଲାଣି ଯେଉଁଥିରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାରିୟର ଗଢ଼ିପାରିବେ। ଭାରତରେ ଏବେ ମଧ୍ୟ ଅନେକ ଲୋକ 3D ପ୍ରିଣ୍ଟିଂ ବିଷୟରେ ଜାଣିନାହାନ୍ତି, ତେଣୁ ଆସନ୍ତୁ ଏହାର ଉପାଦେୟତା ବିଷୟରେ ଜାଣିବା ଏବଂ ସଚେତନ ହୋଇ ଆମ ଜୀବନର ବିକାଶରେ ଏହି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା। 3D ପ୍ରିଣ୍ଟିଂ ବ୍ୟବହାର ଓ ଉପାଦେୟତାକୁ ପ୍ରାଧାନ୍ୟ ଦେଇ ଭାରତ ସରକାର ଆତ୍ମନିର୍ଭର ଭାରତ ପ୍ରଚେଷ୍ଟାରେ ଏହାକୁ ଯୁକ୍ତ କରିଛନ୍ତି। ଭାରତକୁ ଗ୍ଲୋବାଲ 3D ପ୍ରିଣ୍ଟିଂ ହବ୍ ଭାବରେ ଘୋଷଣା କରାଯାଇଛି। 3D ପ୍ରିଣ୍ଟିଂର କୃଷି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇଛି ଯାହା କୃଷିଜାତ ଉତ୍ପାଦନ ବୃଦ୍ଧି କରିଛି। ଜଳ ପରିଚାଳନାର ବିକାଶ ପାଇଁ 3D ପ୍ରିଣ୍ଟିଂ ନିୟୋଜିତ ହୋଇଛି। କ୍ଷୟ ନିୟନ୍ତ୍ରଣ ସଂରଚନା, ଜଳ ଫିଲ୍ଟରେସନ୍ ସିଷ୍ଟମ ଏବଂ ମୃତ୍ତିକାର ଆର୍ଦ୍ରତା ଧାରଣ ଉପକରଣ, ପଶୁପାଳନ ନିମିତ୍ତ ମଧ୍ୟ 3D ପ୍ରିଣ୍ଟିଂ ସାହାଯ୍ୟ କରୁଛି। କୁକୁଡ଼ା ପାଳନ ପାଇଁ ନିୟନ୍ତ୍ରିତ ଗୃହ ଏହି 3D ପ୍ରିଣ୍ଟିଂ ସାହାଯ୍ୟରେ ନିର୍ମାଣ କରାଯାଉଛି। ପଶୁମାନଙ୍କ ପାଇଁ ଆରାମ, ସ୍ୱାସ୍ଥ୍ୟ, ଉତ୍ପାଦକତା ବୃଦ୍ଧି ପାଇଁ ଆବଶ୍ୟକ ଉପକରଣଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମିତ ହେଉଛି। 3D ପ୍ରିଣ୍ଟେଡ୍ ଷ୍ଟ୍ରକ୍ଚର ଗୁଡ଼ିକ ଭର୍ଟିକାଲ ଫାର୍ମିଂରେ ମଧ୍ୟ ବ୍ୟବହାର କରାଯାଉଛି। ଏଥିପାଇଁ ବ୍ୟବହୃତ ଥାକ, ଟ୍ରେ, ହାଇଡ୍ରୋପୋନିକ୍ ସିଷ୍ଟମ, LED ଲାଇଟନିଂ ଫିକ୍ସର ସବୁ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି ଯାହାଫଳରେ କମ୍ ସ୍ଥାନରେ ଏବଂ ସହଜରେ ଏହି କୃଷି କାର୍ଯ୍ୟ କରାଯାଇପାରିବ। ବାୟୋଡିଗ୍ରେଡେବୁଲ ଗଛ ଲଗାଇବା ପାତ୍ରଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମାଣ କରାଯାଉଛି ଯାହା ଧାରଣୀୟ କୃଷି ପାଇଁ ଜରୁରୀ। ଡ୍ରୋନ୍ ଏବଂ ଏଥିସହିତ ଆନୁଷଙ୍ଗିକ ଉପକରଣଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମାଣ କରାଯାଉଛି ଯାହା ଅତ୍ୟଧିକ ହାଲୁକା ଓ କମ୍ ଖର୍ଚ୍ଚରେ ନିର୍ମାଣ ହୋଇପାରୁଛି। ଜଳସେଚନ ପାଇଁ ଆବଶ୍ୟକୀୟ ଉପକରଣ, ମୃତ୍ତିକାକୁ କୃଷି ପାଇଁ ବ୍ୟବହାର ଉପଯୋଗୀ କରିବା ପାଇଁ ଆବଶ୍ୟକୀୟ ଉପକରଣ, ସବୁଜ ଗୃହ ଏବଂ ଗଛ ଲଗାଇବା ପାଇଁ ଆବଶ୍ୟକୀୟ ଉପକରଣ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି। ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ 3D ପ୍ରିଣ୍ଟିଂ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରକେଟ୍ ଇଞ୍ଜିନ୍ ନିର୍ମାଣରେ ବ୍ୟବହୃତ କମ୍ବସନ୍ ଚାମ୍ବର, କୁଲିଂ ଚାମ୍ବର ଓ ଅନ୍ୟାନ୍ୟ ପାର୍ଟସ୍ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ISSରେ 3D ପ୍ରିଣ୍ଟର ରଖାଯାଇଛି ଯାହାଦ୍ୱାରା ନଷ୍ଟ ହୋଇଯାଉଥିବା ପ୍ଲାଷ୍ଟିକ୍ ପାର୍ଟକୁ ପରିବର୍ତ୍ତନ କରାଯାଇପାରିବ। ପ୍ରତିରକ୍ଷା ବା ଡିଫେନ୍ସ ଇଣ୍ଡଷ୍ଟ୍ରିରେ 3D ପ୍ରିଣ୍ଟର୍ସ ବ୍ୟବହୃତ ହେଉଛି କାରଣ କିଛି ସମୟରେ ବୃହତ୍ ପାର୍ଟ ଗୁଡ଼ିକ ନଷ୍ଟ ହୋଇଯିବା ପରେ ତତ୍କ୍ଷଣାତ୍ ମିଳିବା ସମ୍ଭବ ହୋଇନଥାଏ।

0: ଥାଏ, ତେଣୁ ଆବଶ୍ୟକୀୟ ଉପକରଣ ଗୁଡ଼ିକ ସେହି ସ୍ଥାନରେ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହୋଇପାରିବ। ଏରୋସ୍ପେସ୍ ଇଞ୍ଜିନିୟରିଂରେ ମଧ୍ୟ 3D ପ୍ରିଣ୍ଟିଂ ଅନେକ ସାହାଯ୍ୟ କରୁଛି। ପ୍ରଥମ 3D ପ୍ରିଣ୍ଟେଡ୍ ଏରୋପ୍ଲେନ୍ ସାଉଥପ୍ଟନ୍ ୟୁନିଭର୍ସିଟି ନିର୍ମାଣ କରିଥିଲା। ଚେନ୍ନାଇର ଏକ ଷ୍ଟାର୍ଟଅପ୍ ପ୍ରଥମ 3D ପ୍ରିଣ୍ଟେଡ୍ ରକେଟ୍ ନିର୍ମାଣ କରିଛନ୍ତି, ଯାହାର ନାମ ଅଗ୍ନିବନ୍ ସବ୍ ଅର୍ବିଟାଲ୍ ଟେକ୍ନୋଲୋଜି ଡେମନଷ୍ଟ୍ରେଟର। ଆଜିକାଲି 3D ପ୍ରିଣ୍ଟିଂକୁ ବ୍ୟବହାର କରି ଘର ମଧ୍ୟ ନିର୍ମିତ ହେଲାଣି। IIT ମାଡ୍ରାସ ପ୍ରଥମେ 3D ପ୍ରିଣ୍ଟେଡ୍ ହାଉସ୍ ନିର୍ମାଣ କରିଛନ୍ତି। IIT ଯୋଧପୁର ପ୍ରଥମ 3D ପ୍ରିଣ୍ଟେଡ୍ ଡ୍ରୋନ୍ ନିର୍ମାଣ କରିଛନ୍ତି, ଯାହା ବାୟୁ, ଜଳ ଓ ମୃତ୍ତିକାର ଗବେଷଣା ପାଇଁ ବ୍ୟବହୃତ ହେଉଛି। ଏହି ଏରିଆଲ୍ ଭେହିକିଲ୍ର ନାମ UAV ବା ଅନମ୍ୟାଣ୍ଡ ଏରିଆଲ୍ ଭେହିକିଲ୍। ପ୍ରଥମ 3D ପ୍ରିଣ୍ଟେଡ୍ ହ୍ୟୁମାନଏଡ୍ ରୋବଟ୍ ନିର୍ମିତ ହେଉଛି, ଯାହାର ନାମ ରଖାଯାଇଛି ମାନବ। ଶିକ୍ଷା କ୍ଷେତ୍ରରେ ମଧ୍ୟ 3D ପ୍ରିଣ୍ଟିଂ ସାହାଯ୍ୟ କରୁଛି। ଜଟିଳ ତଥ୍ୟଗୁଡ଼ିକ ଯାହା ବୁଝିବା କଷ୍ଟ, ତାହାର 3D ମଡେଲ ଏହି 3D ପ୍ରିଣ୍ଟରରେ ତିଆରି କରାଯାଇ ଆମ ଶିକ୍ଷଣକୁ ସହଜ ଓ ସରଳ କରାଯାଉଛି। ବିଭିନ୍ନ ଶିକ୍ଷଣ ସାମଗ୍ରୀଗୁଡ଼ିକ ଏହି 3D ପ୍ରିଣ୍ଟରରେ ତିଆରି କରାଯାଉଛି। ଏହିପରି 3D ପ୍ରିଣ୍ଟିଂର ଅନେକ ବ୍ୟବହାର ଆମ ଜୀବନକୁ ସହଜ ସୁନ୍ଦର କରିଦେଇଛି। ତେବେ 3D ପ୍ରିଣ୍ଟରର ବ୍ୟବହାର ବେଳେ କିଛି ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ନହେଲେ ଏହାଦ୍ୱାରା ଆମର ଅନେକ କ୍ଷତି ହୋଇପାରେ। 3D ପ୍ରିଣ୍ଟରର ବ୍ୟବହାର ବେଳେ କିଛି ବିଷାକ୍ତ ଗ୍ୟାସ୍ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳ ପାଇଁ କ୍ଷତିକାରୀ। କିଛି ରାସାୟନିକ ପଦାର୍ଥ ଯାହା ପାଉଡର ରୂପରେ ବାହାରେ, ଏଗୁଡ଼ିକ ଆମ ଚର୍ମ ପାଇଁ କ୍ଷତିକାରୀ। ତେଣୁ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରାଯିବା ଉଚିତ। 3D ପ୍ରିଣ୍ଟରରେ ପ୍ରିଣ୍ଟିଂ ବେଳେ ଅତ୍ୟଧିକ ତାପ ନିର୍ଗତ ହୋଇଥାଏ, ତେଣୁ ବିସ୍ଫୋରଣ ହେବାର ସମ୍ଭାବନା ଥାଏ। 3D ପ୍ରିଣ୍ଟରର ଅବିକଳ ନକଲ ତିଆରି କରାଯାଇପାରୁଥିବାରୁ ଅସାଧୁ ବ୍ୟକ୍ତି ବା ସଂସ୍ଥାଗୁଡ଼ିକ ଏହାର ବିନିଯୋଗ କରି ସମାଜରେ କ୍ଷତି ସାଧନ କରିପାରନ୍ତି। 3D ପ୍ରିଣ୍ଟରର ବ୍ୟବହାର ଉପରେ କିଛି ନୀତି ନିୟମ, କଟକଣା ବା ଗାଇଡ୍ଲାଇନ୍ସ ଧାର୍ଯ୍ୟ କରାଗଲେ 3D ପ୍ରିଣ୍ଟରର ଦୁରୁପଯୋଗ ହୋଇପାରିବ ନାହିଁ, ଏବଂ ଲୋକମାନେ ଏହାର ବ୍ୟବହାର କରି ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ବିକାଶ ସାଧନରେ ଏହା ଏକ ବରଦାନ ସ୍ୱରୂପ କାର୍ଯ୍ୟ କରିବ, ଏଥିରେ ଅତ୍ୟୁକ୍ତି ନାହିଁ।
1: ଶୁଣୁଥିଲେ ଆଲୋଚନା 3D ପ୍ରିଣ୍ଟିଂ, ଏହାକୁ ଆଲୋଚନା କରୁଥିଲେ ଶୁଭଶ୍ରୀ ନାୟକ।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
3: ଘର ନିର୍ମାଣ ପାଇଁ ବ୍ୟବହୃତ ନାଲି ଇଟାରେ ବିଜୁଳି ଶକ୍ତି ଗଚ୍ଛିତ କରି ରଖିବାର ଉପାୟ ପାଇଛନ୍ତି ବୈଜ୍ଞାନିକ। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମୌସୁରୀ ଅଞ୍ଚଳର ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି, ଯାହା ଶସ୍ତା ଓ ଚାରିଆଡ଼େ ଉପଲବ୍ଧ, ଯାହା ଏହି ଘର ତିଆରି ସାମଗ୍ରୀକୁ ବ୍ୟାଟେରୀ ଭଳି ଶକ୍ତି ଗଚ୍ଛିତକାରୀ ସ୍ମାର୍ଟ ଇଟାରେ ପରିଣତ କରିପାରିବ। ଏହି ସଂକ୍ରାନ୍ତ ଗବେଷଣା ସମ୍ପ୍ରତି ଆଦ୍ୟବସ୍ଥାରେ ଥିଲେ ବି ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ଏହି ଇଟାରେ ତିଆରି କାନ୍ଥ ବିପୁଳ ପରିମାଣର ଶକ୍ତି ଗଚ୍ଛିତ କରି ରଖିପାରିବ। ଅକ୍ଷୟ ଶକ୍ତି ବା ଖରାରେ ଏହି ଇଟାଗୁଡ଼ିକୁ ଘଣ୍ଟାଏ ଭିତରେ ବହୁବାର ରିଚାର୍ଜ କରାଯାଇପାରିବ। ନାଲି ଇଟାକୁ ସୁପର କ୍ୟାପାସିଟର କୁହାଯାଉଥିବା ଏକ ପ୍ରକାର ବିଜୁଳି ଶକ୍ତି ସଞ୍ଚୟକାରୀ ଉପକରଣରେ ପରିଣତ କରିବା ଲାଗି ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି। ଏଥିପାଇଁ ସେମାନେ ଇଟାରେ ପିଏଡ୍ ବୋଲି କୁହାଯାଉଥିବା ବିଦ୍ୟୁତ୍ ସୁପରିବାହୀ ପ୍ରଲେପ ଦେଉଛନ୍ତି। ଏହି ପ୍ରଲେପରେ ଥିବା ଏକ ତନ୍ତୁଜାତୀୟ ପଦାର୍ଥ ପୋଡ଼ା ଇଟା ଛିଦ୍ର ମଧ୍ୟରେ ପ୍ରବେଶ କରି ଇଟାଗୁଡ଼ିକୁ ଶକ୍ତି ଗଚ୍ଛିତ କରି ଇଲେକ୍ଟ୍ରୋଡ଼ରେ ରୂପାନ୍ତର କରୁଛି। ଇଟାରେ ଥିବା ଲାଲ ବର୍ଣ୍ଣ କଣିକା ବା ଆଇରନ୍ ଅକ୍ସାଇଡ୍ ଏ ପ୍ରକ୍ରିୟାରେ ବିଶେଷ ସହାୟକ ହେଉଛି ବୋଲି ଗବେଷକମାନେ କହିଛନ୍ତି।
2: ବନ୍ଧୁ, ଏବେ ମହିଳାମାନଙ୍କଠାରେ ସର୍ଭାଇକାଲ କ୍ୟାନ୍ସର ଆଶଙ୍କା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏହା ମହିଳାମାନଙ୍କର ଗର୍ଭାଶୟର ତଳ ଅଂଶ ସର୍ଭିକ୍ସରେ ହେଉଥିବା ଏକ ପ୍ରକାର କ୍ୟାନ୍ସର। ସର୍ଭାଇକାଲ କ୍ୟାନ୍ସର ସାଧାରଣତଃ HPV ବା ହ୍ୟୁମାନ ପାପିଲୋମା ଭାଇରସର ସଂକ୍ରମଣ ଦ୍ୱାରା ହୋଇଥାଏ। ଅନେକ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷଣ ସ୍ପଷ୍ଟ ଜଣାପଡ଼ିନଥାଏ, କିନ୍ତୁ ପରେ ଅଚାନକ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା କିମ୍ବା ଅସାଧାରଣ ସ୍ରାବ ଦେଖାଯାଇପାରେ। ତେବେ ଗବେଷକଙ୍କ ଅନୁଯାୟୀ ନିୟମିତ ପ୍ୟାପ୍ ଟେଷ୍ଟ ଓ HPV ଟୀକା ଦ୍ୱାରା ଏହି କ୍ୟାନ୍ସରକୁ ଆଗରୁ ଚିହ୍ନଟ ତଥା ପ୍ରତିରୋଧ କରାଯାଇପାରିବ। ଏହା ବିଶ୍ୱରେ ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଥିବା କ୍ୟାନ୍ସର ମଧ୍ୟରୁ ଗୋଟିଏ ବୋଲି ଗବେଷକମାନେ କହିଛନ୍ତି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ 9-14 ବର୍ଷ ବୟସରେ ଗୋଟିଏ ଡୋଜ୍, 15-26 ବର୍ଷରେ 3 ଡୋଜ୍ ଏବଂ 26 ବର୍ଷରୁ ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶରେ ଟୀକା ଗ୍ରହଣ କରିପାରିବେ। ଏହି HPV ଟୀକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଶରୀରରେ HPV ଭାଇରସକୁ ଚିହ୍ନଟ କରି ସଂକ୍ରମଣ ହେବା ପୂର୍ବରୁ ରୋକେ ଓ ଭାଇରସର ପ୍ରଭାବକୁ କମେଇଥାଏ। ଏହିପରି ଟୀକା ଦ୍ୱାରା କ୍ୟାନ୍ସର ହେବା ସମ୍ଭାବନା ଅନେକାଂଶରେ କମିଯାଏ। ତେବେ ଟୀକା ନେଲେ ମଧ୍ୟ ନିୟମିତ ପ୍ୟାପ୍ ସ୍ମିୟର ଟେଷ୍ଟ କରିବା ଦରକାର ବୋଲି ଗବେଷକମାନେ ଜଣାଇଛନ୍ତି।
3: ମହୁମାଛି ମାନଙ୍କର ଶୁଣ୍ଢ ସେମାନଙ୍କର ଅସ୍ତ୍ର କହିଲେ ଭୁଲ ହେବ ନାହିଁ। ତେବେ ବିନା ଶୁଣ୍ଢର ମହୁମାଛି ପରାଗ ସଂଗମ ଦ୍ୱାରା ଫସଲ ଅମଳ ପରିମାଣ ଏବଂ ଏହାର ଗୁଣବତ୍ତା ବଢାଇ ପାରୁଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଉଥିବା ଏକ ଗବେଷଣାରେ ଏପରି ମହୁମାଛିଙ୍କ ଦ୍ୱାରା ଏକ ପ୍ରକାର ଲଙ୍କା ଫସଲରେ ଫଳ ଧରିବା ହାର 21-39.76% ବୃଦ୍ଧି ପାଇବା ଦେଖାଯାଉଛି। ଏହି ଶୁଣ୍ଢ ନଥିବା ମହୁମାଛିମାନେ ଭାରତର ଉତ୍ତର ପୂର୍ବ ଦକ୍ଷିଣ ଏବଂ ପୂର୍ବ ଭାଗରେ ଦେଖାଯାଇଥାନ୍ତି। ଗବେଷଣା ପାଇଁ ସେମାନଙ୍କୁ ନାଗାଲାଣ୍ଡରେ ବୈଜ୍ଞାନିକ ପଦ୍ଧତିରେ ପାଳନ କରାଯିବା ପରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ପାଳନ କରାଯାଇଥିଲା। ଜଙ୍ଗଲ ଅଞ୍ଚଳରୁ ଏହି ମହୁମାଛି ଥିବା ଫେଣା ଆଣି ବୈଜ୍ଞାନିକମାନେ କରିଥିବା ଫେଣାରେ ଲଗାଯିବା ସହ ଏହାକୁ ଖୋଲା ଚାଷ ଜମି ଏବଂ ଗ୍ରୀନ ହାଉସ୍ରେ ବି ଲଗାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ଟେଟ୍ରାଗୋନୋଲା ଇରିଡିପେନିସ୍ ଏବଂ ଲେପିଡୋ ଟ୍ରିଗୋନା ଆର୍ସିଫେରା ପ୍ରଜାତିର ତୁଣ୍ଢ ନଥିବା ମହୁମାଛି ଫଳ ଅମଳରେ ସୁଧାର ଆଣିବା ସହ ମଞ୍ଜିର ଗୁଣବତ୍ତା ବଢାଇ ପାରୁଛନ୍ତି। ଫସଲ ପାଇଁ ପରାଗ ସଂଗମ ଲାଗି ମହୁମାଛି ବିଶେଷ ଜରୁରୀ ହୋଇଥିବା ବେଳେ ଏମାନେ ଶୁଣ୍ଢ ମାରିବା କୃଷକଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବିନା ଶୁଣ୍ଢର ମହୁମାଛି ଜମିରେ ରହିଲେ ଏହି ଭୟ ଦୂରେଇ ଯିବ ଏବଂ କୃଷକ ଭଲ ଅମଳ ସହ ଔଷଧୀୟ ମହୁ ଭାବେ ଅତିରିକ୍ତ ରୋଜଗାର କରିପାରିବେ ବୋଲି ଗବେଷକମାନେ କହିଛନ୍ତି।
2: ଡାନିଓନେଲା ସେରେବ୍ରମ୍ ଦେଖିବାକୁ ମହୁରାଳି ମାଛ ପରି ଛୋଟ ହେଲେ ବନ୍ଧୁ ଏହା ଏପରି ଶବ୍ଦ କରିଥାଏ ଯାହା ବନ୍ଧୁକ ଗୁଳି ପରି ଦ୍ରୁତ ବେଗରେ ଗତି କରେ। ପୁଣି ଏହି ମାଛ ପ୍ରାୟ 140 ଡେସିବେଲ୍ର ଶବ୍ଦ କରିଥାଏ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଏହି ମାଛ ମାତ୍ର 12 ମିଲିମିଟର ପାଖାପାଖି ଲମ୍ବା ହୋଇଥାଏ। ଏହାର ସ୍ୱଚ୍ଛ ଶରୀରରେ ଏପଟ ସେପଟ ଦେଖାଯାଇପାରେ। ଏତେ ଦ୍ରୁତ ଶବ୍ଦ କରିବାରେ ଏହା ଏ ଯାବତ୍ ମିଳିଥିବା ମାଛ ପ୍ରଜାତିଙ୍କ ମଧ୍ୟରେ ସବୁଠାରୁ ଛୋଟ ଆକାରର। ତେବେ ଏହି ମାଛ ଶରୀରରେ ଅସ୍ଥି ଓ ମାଂସପେଶୀର ଶବ୍ଦ ସୃଷ୍ଟିକାରୀ ଏକ ଅନନ୍ୟ ସଂରଚନା ରହିଥିବା ବୈଜ୍ଞାନିକମାନେ ଜଣାଇଛନ୍ତି।
3: ସାରା ବିଶ୍ୱରେ ଅନେକ ଚମତ୍କାର ସ୍ଥାନ ରହିଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା। ତେବେ ଏହି ସ୍ଥାନଗୁଡ଼ିକ ଅନେକଙ୍କୁ ଏବେ ବି ଅଜଣା। ଏଭଳି ଏକ ସ୍ଥାନ ହେଲା କାନାଡାର ବ୍ରିଟିଶ କଲମ୍ବିଆରେ ଅବସ୍ଥିତ ସ୍ପଟେଡ୍ ଲେକ୍ ବା ଚିତ୍ରିତ ହ୍ରଦ। ଏହି ହ୍ରଦକୁ ବିଶ୍ୱର ସବୁଠାରୁ ଅନନ୍ୟ ପ୍ରାକୃତିକ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ସୁନ୍ଦର ଚିତ୍ରିତ ହ୍ରଦକୁ ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଓ ସୋଡିୟମ୍ ସଲ୍ଫେଟ୍ ସମେତ ଆହୁରି 8ଟି ଖଣିଜ ପଦାର୍ଥ ଏହି ହ୍ରଦକୁ ଏପରି ଚିତ୍ରିତ କରିଛି। ପରିମାଣରେ ସ୍ୱଳ୍ପ ହେଲେ ବି ଏଥିରେ ରୂପା ଏବଂ ଟାଇଟାନିୟମ୍ ମଧ୍ୟ ରହିଛି। ଗ୍ରୀଷ୍ମ ଋତୁରେ ଏହି ହ୍ରଦ ଖୁବ୍ ଆକର୍ଷଣୀୟ ଦେଖାଯାଏ। ଏହି ସମୟରେ ସୂର୍ଯ୍ୟକିରଣ ପ୍ରଭାବରୁ ହ୍ରଦର ପାଣି ବାଷ୍ପୀଭୂତ ହୋଇଥାଏ ଯାହାଫଳରେ ଏହି ଖଣିଜ ପଦାର୍ଥ ଗୁଡ଼ିକ ପୃଷ୍ଠରେ ରହିଯାଏ। ଏହା ବିଭିନ୍ନ ଆକାର ଓ ରଙ୍ଗର ଦାଗ ସୃଷ୍ଟି କରେ। ଋତୁ ଏବଂ ଖଣିଜ ପଦାର୍ଥର ସାନ୍ଦ୍ରତା ଉପରେ ନିର୍ଭର କରି ଏହି ଦାଗ ଗୁଡ଼ିକ ହଳଦିଆ, ନୀଳ, ସବୁଜ ଓ ଧଳା ହୋଇଯାଏ। ସେଠାକାର ଆଦିବାସୀ ସମ୍ପ୍ରଦାୟ ଓକ୍ନାଗାନମାନେ ବିଶ୍ୱାସ କରନ୍ତି ଯେ ଏହି ହ୍ରଦର ଜଳରେ ଆରୋଗ୍ୟକାରୀ ଶକ୍ତି ରହିଛି। ଏହାକୁ ଆଧ୍ୟାତ୍ମିକ ଶକ୍ତିର ଉତ୍ସ ଭାବେ ମଧ୍ୟ ବିବେଚନା କରାଯାଏ। ଔଷଧୀୟ ଗୁଣ ଥିବା ହେତୁ ପ୍ରାଚୀନ କାଳରେ ଏହି ହ୍ରଦର ପାଣି ଓ କାଦୁଅ ଚିକିତ୍ସାରେ ବ୍ୟବହୃତ ହେଉଥିଲା। ଏହି ଜନଜାତିର ବୟସ୍କ ବ୍ୟକ୍ତିମାନେ ଏବେ ବି ଏହାକୁ ଏକ ପବିତ୍ର ସ୍ଥାନ ଭାବେ ବିବେଚନା କରନ୍ତି।
2: ବନ୍ଧୁ, ବହୁ କାଳରୁ ଲୋକଙ୍କ ମନରେ ଗୋଟିଏ ଧାରଣା ରହିଆସିଛି ଯେ ଜନ୍ମ ହେବାର ପ୍ରାୟ ମାସେ ପର୍ଯ୍ୟନ୍ତ ପିଲାଙ୍କ ଆଖିକୁ ସବୁ ଜିନିଷ କଳା ଧଳା ଦିଶେ, କାରଣ ସେମାନଙ୍କ ଆଖିରେ ରଙ୍ଗ ପ୍ରଭେଦ ବାରିବା ଶକ୍ତି ସୀମିତ ଥାଏ। ପୁଣି 8-15 ଇଞ୍ଚ ଦୂରରେ ଥିବା ଜିନିଷଗୁଡ଼ିକୁ ସେମାନେ ଦେଖିପାରନ୍ତି। ତା ଛଡ଼ା ଅନ୍ୟାନ୍ୟ ଜିନିଷ ଅପେକ୍ଷା ନବଜାତକମାନେ ମନୁଷ୍ୟଙ୍କ ମୁହଁ ଓ ସେହି ପ୍ରକାର କେତେକ ଗୋଲାକାର ଜିନିଷ ଦେଖିବାକୁ ସୁଖ ମଣନ୍ତି। ବିଶେଷ କରି ଆଖି ଭଳି ଚାରିପଟେ କଳା ଧାର ଥିବା ଗୋଲାକୃତି ଜିନିଷ ପ୍ରତି ସେମାନେ ଆକର୍ଷିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି, ରଙ୍ଗଗତ ଫରକ ଜାଣିବା ଶକ୍ତି ସ୍ୱଳ୍ପ ଥିଲେ ବି ନବଜାତକମାନଙ୍କୁ ସବୁ ଜିନିଷ କେବଳ କଳା ଧଳା ଦିଶେ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନେ କେତେକ ଉଜ୍ଜଳ ରଙ୍ଗ, ବିଶେଷ କରି ଲାଲ ରଙ୍ଗ ଚିହ୍ନଟ କରିପାରନ୍ତି, ମାତ୍ର ସୁସ୍ପଷ୍ଟ ଭାବେ ନୁହେଁ। ତାହାର କାରଣ ହେଉଛି ରଙ୍ଗ ଚିହ୍ନଟ କରୁଥିବା ଆଖିର କୋନ୍ ସେଲ୍ସ ଗୁଡ଼ିକ ଜନ୍ମ ହେବା ବେଳକୁ ସମ୍ପୂର୍ଣ୍ଣ ପୋଖତ ହୋଇନଥାଏ। ପ୍ରାୟ 2 ମାସ ହେବା ପରେ ଯାଇ ପିଲାଏ ଲାଲ ଓ ସବୁଜ ରଙ୍ଗ ଭିତରେ ଫରକ ଜାଣିପାରନ୍ତି। 4 ମାସ ବେଳକୁ ଯାଇ ସେମାନଙ୍କର ବର୍ଣ୍ଣ ବା ରଙ୍ଗ ସମ୍ବନ୍ଧୀୟ ଧାରଣା ପ୍ରାପ୍ତ ବୟସ୍କଙ୍କ ଧାରଣା ପରି ହୋଇଯାଏ, କିନ୍ତୁ ସେମାନେ ସେତେବେଳେ ପର୍ଯ୍ୟନ୍ତ କୌଣସି ରଙ୍ଗ ଅତି ପ୍ରାଞ୍ଜଳ ଭାବେ ଦେଖିପାରନ୍ତି ନାହିଁ।
3: ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ରୀଡ଼ା ଜଗତର କିଛି ହାଲଚାଲ।
2: ଜର୍ମାନୀର ଆଲେକ୍ସାଣ୍ଡର ଜେରେଭ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍ରେ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ୍ ହୋଇଛନ୍ତି। ଦ୍ୱିତୀୟ ସିଡ୍ ଜେରେଭ୍ଙ୍କର ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ। ରବିବାର ଏହି କ୍ଲେକୋର୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଦଶମ ସିଡ୍ ଫ୍ଲାବିଓ କୋବୋଲିଙ୍କୁ ପାଞ୍ଚଟି ସେଟ୍ର ମାରାଥନ୍ ମୁକାବିଲା ପରେ 6-1, 4-6, 6-4, 6-7, 6-1 ସେଟ୍ରେ ଜେରେଭ୍ ପରାସ୍ତ କରିଛନ୍ତି।
3: ଇଂଲଣ୍ଡ ପାଇଁ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ ସ୍ମରଣୀୟ ହୋଇଛି। ବିଶ୍ୱର ପ୍ରଥମ ଷ୍ଟାଡିୟମ୍ ଭାବେ ଲର୍ଡ୍ସରେ ଖେଳାଯାଇଥିବା 150ତମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ 115 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହିତ ଇଂଲଣ୍ଡ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ 1-0 ଆଗୁଆ ରହିଛି। ଇଂଲଣ୍ଡ ବିଜୟ ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ 254 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ 138 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ରେ ମୋଟ 7 ୱିକେଟ୍ ନେଇଥିବା ଇଂଲଣ୍ଡର ଓଲି ରବିନ୍ସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ବୋଲି ବିବେଚିତ ହୋଇଥିଲେ। ଦ୍ୱିତୀୟ ଟେଷ୍ଟ 17 ଓଭାଲରେ ଖେଳାଯିବ।
2: ତାଇପେଇରେ ଚାଲିଥିବା ନ୍ୟୁ ତାଇପେଇ ସିଟି ଦୌଡ଼କୁଦ ଚାମ୍ପିୟନ୍ସିପ୍ 2026ରେ ଭାରତୀୟ ଧାବକ ଅନିମେଶ କୁଜୁର 200 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ରବିବାର ପୁରୁଷ 200 ମିଟର ଦୌଡ଼କୁ ଅନିମେଶ 20.47 ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଶନିବାର ଲଙ୍ଗ ଜମ୍ପରେ ଭାରତର ସାହିଲ ସିଂ, ମହିଳା 4x100 ମିଟର ରିଲେ ଦଳ ସ୍ୱର୍ଣ୍ଣ ଓ 110 ମିଟର ବାଧା ଦୌଡ଼ରେ ତେଜାସ ଶୀର୍ଷା ରୌପ୍ୟ ପଦକ ଜିତିଥିଲେ। ମହିଳା 4x100 ମିଟର ଭାରତୀୟ ରିଲେ ଦଳ ପକ୍ଷରୁ ଓଡ଼ିଆ ଧାବକ ଶ୍ରାବଣୀ ନନ୍ଦ ପ୍ରତିନିଧିତ୍ୱ କରିଥିଲେ।
3: ନ୍ୟୁ ଚଣ୍ଡିଗଡ଼ଠାରେ ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ କେଏଲ୍ ରାହୁଲ ଓ ଶୁଭମନ୍ ଗିଲ୍ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ଓ ରିଷଭ ପନ୍ଥ 81 ରନ୍ ଲେଖାଏଁ କରିଥିଲେ। ରବିବାର ଦ୍ୱିତୀୟ ଦିନ ମ୍ୟାଚ୍ରେ ମାନବ ସୁଥର ବାମହାତୀ ସ୍ପିନର 3 ୱିକେଟ୍ ନେବାରୁ ଦ୍ୱିତୀୟ ଦିନ ଶେଷରେ ମ୍ୟାଚ୍କୁ ନିଜ କବ୍ଜାକୁ ନେଇପାରିଛି ଭାରତ।
2: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ଦ୍ୱାରା ମତାମତ ପଠାଇବାକୁ ଆଦୌ ଭୁଲିବେନି।
3: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753-001।
2: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
3: ତେବେ ଆଜିର ଅନ୍ୱେଷା କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କର ପ୍ରିୟର ଉପସ୍ଥାପିକା ଅନନ୍ୟା,
2: ଆଉ ମୁଁ ପ୍ରତୀକ୍ଷା
3: ରହୁଛୁ। ନମସ୍କାର।

0: ସୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ଯୁବଶକ୍ତି ରିଲୋକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଆଲୋଚନା ନର୍ସରୀ ପୋଖରୀର ପରିଚାଳନା, ଏ ସମ୍ବନ୍ଧରେ ଆଲୋଚନା କରିବେ ପ୍ରିୟଙ୍କା ସାହୁ। 8:00 ଶୁଣିବେ କେତୋଟି ଦେଶଭକ୍ତି ଗୀତ। 8:15 ଖେଳ ଜଗତ କାର୍ଯ୍ୟକ୍ରମରେ ଶୁଣିବେ କେନ୍ଦୁଝର 14 ବର୍ଷରୁ କମ୍ କ୍ରିକେଟ୍ ଖେଳାଳି ଆଦିଦେବ ସାହୁଙ୍କ ସହିତ ଏକ ସାକ୍ଷାତକାର। 9:15 ଆପକେ ଲିଏ, 9:30 ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। 10:00 ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:35 ସିନାତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି କ୍ରିଷ୍ଣ ମୁଣ୍ଡା ଏବଂ ସାଥୀ।

0: ପଦକ୍ଷେପ ନେବା। ଏହିପରି ଭାବେ ସେମାନଙ୍କର ଯଦି ଶୈଶବ କୈଶୋର ଅବସ୍ଥା ସୁଦୃଢ଼ ହୁଏ, ଯୁବାବସ୍ଥା ମଧ୍ୟ ସେତିକି ଉନ୍ନତ ଆଉ ବିକଶିତ ହେବ। ଏହି ଅବସରରେ ଆଜି ରହିଛି ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ।
1: ପ୍ରଗତିଶୀଳ ଦେଶ ପାଇଁ ସୁସ୍ଥ ଶୈଶବ ନିହାତି ଆବଶ୍ୟକ। ସୁସ୍ଥ ଶୈଶବର ଅର୍ଥ କେବଳ ରୋଗମୁକ୍ତ ଶରୀର ନୁହେଁ, ଗୋଟେ ସୁନ୍ଦର ପରିବେଶ ଯେଉଁଠାରେ ଶିଶୁ ପର୍ଯ୍ୟାପ୍ତ ପୋଷଣ ପାଉଥିବ, ଉତ୍ତମ ଶିକ୍ଷା, ଭଲ ସ୍ୱାସ୍ଥ୍ୟ ସେବା, ମାନସିକ ସୁରକ୍ଷା, ସ୍ନେହ, ନୈତିକ ମୂଲ୍ୟବୋଧ, ଏ ସବୁ ସୁସ୍ଥ ଶୈଶବ ପାଇଁ ନିହାତି ଆବଶ୍ୟକ। ଶିଶୁମାନେ ଯେତେବେଳେ ସବୁ ସୁବିଧା ପାଇବେ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢିବ, ସୃଜନଶୀଳତା ଓ ଦାୟିତ୍ୱବୋଧ ବିକଶିତ ହେବ, ତାହାକୁ ଆମେ ସେଇ କହିବା ସୁସ୍ଥ ଶୈଶବ। ଶିଶୁର ସୁସ୍ଥତା ଉପରେ କେବଳ କହିଲେ ହବନି ଯେ ତା ଦେହ ଭଲ ରହିବା କିମ୍ବା କୌଣସି ଅସୁସ୍ଥତା ଭିତରେ ନ ରହିବା, ନାହିଁ। ସୁସ୍ଥତା କହିଲେ ଆମର ଖାଦ୍ୟ ପୋଷଣ, ଶ୍ରଦ୍ଧାର ପୋଷଣ, ସଂସ୍କାରର ପୋଷଣ, ଶିକ୍ଷାର ପୋଷଣ, ଆଧ୍ୟାତ୍ମ ପୋଷଣ, ଆକଟର ପୋଷଣ, ଏ ସବୁ ଜିନିଷ ବା ପୋଷକ ତତ୍ତ୍ୱ ଗୋଟେ ଶିଶୁକୁ ଦରକାର। ଖାଦ୍ୟ କହିଲେ କଣ, ଯେମିତି ଗୋଟେ ଛୋଟ ଶିଶୁକୁ ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଏତେ ମାତ୍ରାରେ ଯୋଉମାନେ ମହିଳାମାନେ ବି ଚାହୁଁନାହାନ୍ତି କି ଆମେ ସ୍ତନ୍ୟପାନ କରେଇବା, ଗୋଟେ ଶିଶୁକୁ ମା କ୍ଷୀର ନିହାତି ଆବଶ୍ୟକ। ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ହଉ କିମ୍ବା ନିଜର କୌଣସି ଭିଟାମିନ ଅଭାବରୁ ହଉ କିମ୍ବା ମାନେ ସଫିସିଏଣ୍ଟ ବା ଗୋଟେ ମାର ସ୍ତନ୍ୟପାନ କରେଇବାର ଯୋଉ କାପାସିଟିଟା ନ ରହିବାରୁ ହଉ, କଣ ପାଇଁ ବି ହଉ କାରଣ, କିନ୍ତୁ ମା କ୍ଷୀର ଗୋଟେ ଶିଶୁକୁ ନିହାତି ଦରକାର, ଯୋଉଟାକୁ ସେ ବଞ୍ଚିତ ହେବା ଆଦୌ ଉଚିତ ନୁହେଁ, ସେ ପ୍ରତି ଆମେ ଧ୍ୟାନ ଦେବା ଦରକାର। ଶ୍ରଦ୍ଧାର ପୋଷଣ, ଆମେ କେବଳ ପିଲାଟିଏ ଜନ୍ମ କରିଦେଲେ ହେବ ନାହିଁ, ପିଲାକୁ ଆମେ ଆମ ଗର୍ଭରେ ରଖିକି ଜନ୍ମ କରୁଛନ୍ତି, କେତେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ଆଶା, ଆକାଂକ୍ଷା ଗୋଟେ ଶିଶୁ ଭିତରେ ଆମେ ରହୁଛନ୍ତି, ସେ ଆମର ଭବିଷ୍ୟତ। ତେଣୁ ସେ କେମିତି ଭବିଷ୍ୟତ ପାଇଁ ଗୋଟେ ପ୍ରଗତିଶୀଳ ଦେଶ ପାଇଁ ଗୋଟେ ଭଲ ସିପାହୀ ହେଇପାରିବ, ସେ ତା ଉପରେ ଆମକୁ ଗୁରୁତ୍ୱ ଦେବାର ଅଛି, ତାକୁ ଆମେ ବୁଝିବାର ଅଛି। ଶ୍ରଦ୍ଧାର କଥା ମୁଁ କହୁଥିଲି, ଆମେ ଗୋଟେ ଛୁଆକୁ ଗୋଟେ ମା ଯେତେ ସ୍ନେହ ଦେଇପାରିବ, ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମାକୁ ବିପଦ ପଡିଲେ ଛୁଆ ଜାଣିପାରେ। ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେଇ ଇନର କନେକ୍ସନଟାକୁ ବିଲ୍ଡ ଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ଵ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର, ଯେ ଛୁଆ ତାର ମେଣ୍ଟାଲି ସେ କେତେ କ୍ୟାପାବଲ୍ ହେଇପାରିବ, କେତେ ମା ସହିତ ଆଟାଚ୍ ହେଇପାରିବ। ତାପରେ ଆମେ ଆସିବା ସଂସ୍କାରର ପୋଷଣ, ସଂସ୍କାରର କଥା କହିବା, ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସେରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି। ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ। ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଇଟା ଶୁଣିବନି। ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ। ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ। ତାପରେ ଆସୁଛି ଆମର ଯେ ବଡ଼ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି। ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ, ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ। ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଠି ରଖୁଛି, ମା ମୋ ଜେଜେମାଙ୍କୁ ଏମିତି ସମ୍ମାନ ଦଉଛି, କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି, ତ ସେସବୁ ଜିନିଷ ଗୋଟେ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟେ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା, ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ଏଇଟା ବଡ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢି ପରେ ପିଢି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗାଉଛନ୍ତି, ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି, ଶିଶୁ ଥିବା ସମୟରେ ହିଁ ଆମେ ସେଇ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି, ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି, ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ 1 ବର୍ଷ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା, ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ

0: ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, କଥାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟିଏ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ। ତାକୁ ଭଲ କୋଉଟା ଖରାପ, କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦେବା ଜରୁରୀ। ପ୍ରତି ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରର ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯେଉଁ ପରିବେଶ ଗଢିଲା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ। ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡେଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ଖାଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି, ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି, ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି, ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ, ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି, ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି, ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର କେମିତି ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ। ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦୁଇଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟର ଜ୍ଞାନ ନୁହେଁ, ନିଜର କଳା, କୌଶଳ, ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ?
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ

0: ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 99,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
2: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,600

0: ଦଶରେ ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ।

0: ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ, ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି, ତେଣୁ ଅନ୍ୟ ପ୍ରକାରେ କହିଲେ ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ, ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଫ୍ରିଡ୍ଲେ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ବିନୋଦ ରାଠୋର ସନ୍ତୋଷ ମହାପାତ୍ରଙ୍କ ରଚନାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ରଶ୍ମି ମହାପାତ୍ର।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି 3-ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଜଣ ଉପବାଚସ୍ପତି ଓ 7 ଜଣ ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
2: ଆଜି ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡେ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋ ସେ ସାଜି କାଳ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋ କେ ଲିଏ ୟହାଁ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ। ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓ ମେ ହର ସଂସ୍ଥାଓ କି ମହତ୍ୱପୂର୍ଣ୍ଣ ଭୂମିକା ରହିତି ହେ ହର କାଳଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହେ।
1: ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ଜଣଙ୍କର ମୃତ୍ୟୁ ହୋଇଛି। 200ରୁ ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ ସହରର କେତେକ ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି, ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିବା ବେଳେ ଏହା ମିଣ୍ଡାନାଓ ଦ୍ୱୀପର ସାରଙ୍ଗାନୀ ପ୍ରଦେଶସ୍ଥିତ ମାସିମ୍ ସହରର ଉପକୂଳରୁ 32 କିଲୋମିଟର ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ

0: ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି ମହାସାଗର ଓ ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ଼ ମୁନିତ୍ର କାଝାଗମ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି ଇଣ୍ଡି ବ୍ଲକ୍ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି। ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ୍ ଏବଂ 300 ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସ୍ରେ 8 ବିନିମୟରେ 564 ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସ୍କୁ 5 ବିନିମୟରେ 113 ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ସଂଗ୍ରହ କରିବା ସହ ଫଲନ୍ ହୋଇଥିଲା। ଦ୍ୱିତୀୟ ଇନିଂସ୍ରେ 35 ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଓ 300 ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି,
3: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଜଜନ ଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯେଉଁ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1,05,00,000 ଦିଆଯାଇଛି, ଆର 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 500,000 ଦୁଇଟାରେ ମିଶିକି 2,50,000 500,000 ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯେଉଁ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯେଉଁ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ୍ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ 2-ଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡିଓ ଘଡ଼ିରେ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ବିଜ୍ଞାପନ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
5: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: प्रधानमंत्री सूर्य घर मागणा बिजुली योजना। एही योजनार लक्ष्य विद्युत बिल सहित वायुमंडलरु अंगारकाम्लकु ह्रास करिबा, सोलार स्थापन करिबा, अक्षय शक्ति क्षेत्र में विप्लव आणिबा, सबुज शक्ति उत्पादन को प्राथमिकता।

କାଟିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ତେବେ ମାଧିଆ ଭାଇ, ଏଥର ଆମର ଆଲୋଚନା ବିଷୟ କଣ ଆଲୋଚନା ଆଜି ବୈଠକ ଘରେ ରଖିଛ କୁହ?
1: ରଜ ପାଖେଇ ଆସିଲାଣି, ରଜ ସମ୍ପର୍କରେ ଆଲୋଚନା କରିବା ପାଇଁ ଇଚ୍ଛା ହେଉଛି।
0: ରଜ ତ ଅଛି, ଆଉ ଆର ସପ୍ତାହ ବେଳକୁ ଆମେ ଏତିକି ବେଳକୁ ରଜ ମାନୁଥିବା ଆଜି।
1: ଓ ହେଲା ହେଲା, ତାହେଲେ ବର୍ତ୍ତମାନ ଯେମିତି ପାଗ କରିଛି ବୋଇଲେ ଆମର ଯୋଉ କାଳ ବୈଶାଖୀ ଜନିତ ବର୍ଷା ମଝିରେ ମଝିରେ ହେଉଛି, ପ୍ରାୟ ଗଡିଆ ପୋଖରୀରେ ଟିକେ ଟିକେ ପାଣି ବର୍ତ୍ତମାନ ଦେଖା ଦେଲାଣି। ଆଉ ମୌସୁମୀଟା ଯଦି ଠିକ ସମୟରେ ଆସି ପହଞ୍ଚି ଯାଏ ତାହେଲେ ଯୋଉମାନଙ୍କର ଗଡିଆ ପୋଖରୀ ଅଛି ସେଥିରେ ସେମାନେ ମାଛ ଚାଷ ନିଶ୍ଚୟ କରିବେ।
0: ମାଛ ଚାଷ ଯୋଉ କରିବ ବୋଲି କହୁଛ, ଯଦି ମାଛ ପୋଖରୀ ନର୍ସରୀ ପୋଖରୀ ଆମେ ଠିକ ସେ ପ୍ରସ୍ତୁତ କରିବା ତାହେଲେ ସିନା ଯାଇକି ମାଛ ଚାଷ ଆମେ କରିପାରିବା।
1: ସତ କଥା ଟିକେ କହିଲ, ଯୋଉ ଚାଷୀ ଭାଇ ଭଉଣୀ ମାନଙ୍କର ନର୍ସରୀ ପୋଖରୀ ଅଛି, ଅର୍ଥାତ ଯୋଉମାନେ ଭବିଷ୍ୟତରେ ମାଛ ଜାଣା ବିକ୍ରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି, ସେମାନେ ଏଇ ନର୍ସରୀ ପୋଖରୀର କେମିତି ତାର ଦେଖାଶୁଣା କରିବେ ସେ ସମ୍ପର୍କରେ ଜଣେ ମହାଶୟଙ୍କୁ ନିମନ୍ତ୍ରଣ କରାଯାଇଛି। ମହାଶୟ ଆସିଗଲେଣି, ସେ ଆମକୁ କହି ଶୁଣାନ୍ତୁ ନର୍ସରୀ ପୋଖରୀର ପରିଚାଳନା ସମ୍ପର୍କରେ।
2: ସବୁ ଶ୍ରୋତା ବନ୍ଧୁ ମାନଙ୍କୁ, ଆପଣଙ୍କର ଆକାଶବାଣୀ କେନ୍ଦୁଝର ସଂସ୍ଥାକୁ ମୋ ତରଫରୁ ବହୁତ ବହୁତ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ ହଉଛି ପ୍ରିୟଙ୍କା ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ। ନର୍ସରୀ ପୋଖରୀଟା ଆମର ହଉଛି ଯୋଉଟା ଜଷ୍ଟ ହେଚେରୀରେ ଯୋଉ ଅଣ୍ଡାରୁ ଜଷ୍ଟ ଫୁଟିଥିବ, ହେଚେରୀରେ ଆମର ତିନି ଦିନ ଯାଏ ଅଣ୍ଡାଟା ମାନେ ରଖାଯାଏ, ସେଥିରୁ ଜଷ୍ଟ ଯୋଉଟା ବାହାରେ ଯୋଉ ଜାଳଟା ତାକୁ ସ୍ପନ୍ ବା ଗୁଣ୍ଡ ଜାଳ ବୋଲି କୁହନ୍ତି। ସେଟା 5-6 mm ପର୍ଯ୍ୟନ୍ତ ହେଇଥାଏ, 4 ଦିନର ଜାଳ ବୋଲି ସେଟା କୁହନ୍ତି। ସେଇଟାକୁ ଆମେ ପ୍ରଥମ ଯୋଉ 3 ଦିନ ତ ହେଚେରୀରେ କମ୍ପ୍ଲିଟ ହେଇସାରିଥାଏ ସେତେବେଳକୁ ତାକୁ ଖାଦ୍ୟ ଦିଆ ହେଇନଥାଏ, କିନ୍ତୁ ଯୋଉ ଦିନଠୁ ଷ୍ଟାର୍ଟିଂରେ ନର୍ସରୀ ପୋଖରୀରେ ସେ ଜାଳକୁ ଛଡାଯିବ ସେଇଦିନଠୁ ତାର ଖାଦ୍ୟ ଆରମ୍ଭ ଷ୍ଟାର୍ଟ ହୁଏ। ତାର ପାଟି ସାଇଜ ସେଇ ଅନୁସାରେ ମେଣ୍ଟେନ ହେଇଥାଏ, ଆଉ ସେଇ ଅଣ୍ଡାରୁ ଯୋଉ କେଶର ଅଂଶରୁ ତାର ଯୋଉ ପୋଷକ ନବା ପିରିୟଡ୍ଟା ସେଟା ବି ସରିଯାଇଥାଏ। ତେଣୁ ସେଇ ନର୍ସରୀ ପୋଖରୀ ଯୋଉ ସେଇଟା ଆମର ସାଧାରଣତଃ 0.02 ରୁ 0.1 ହେକ୍ଟର ମାନେ 25 decimal ମ୍ୟାକ୍ସିମମ୍ ସାଇଜ ପର୍ଯ୍ୟନ୍ତ ସେଇ ପୋଖରୀ ସବୁ ସିଲେକ୍ସନ କରାଯାଏ ନର୍ସରୀ ପୋଖରୀ ପାଇଁ। ସେଗୁଡା ସବୁ ଫିଟ୍ ଆଉ 1-1.5 meter ଯୋଉ ପାଣି ଗଭୀରତାଟା ସେଇଟା ଭଲ, ବେଶୀ ପାଣି ଗଭୀର ଦରକାର ନାହିଁ ନର୍ସରୀ ପୋଖରୀ ପାଇଁ। ଆଉ କଂକ୍ରିଟ ପୋଖରୀ ଗୁଡାକ ଯୋଉ 50-100 meter² ପର୍ଯ୍ୟନ୍ତ ସେଗୁଡାକ ବି ସଏଲ ବେସ୍ ମାନେ ମାଟି ବେସ୍ 15-20 cm ଦେଇକି ସେଇଟା ବି ନର୍ସରୀ ପୋଖରୀ କରିହବ।
3: ତେବେ ଯୋଉ କହିଲେ ଗୁଣ୍ଡ ଜାଣ, ଏଇଟା କଣ ସରକାରୀ ଭାବରେ ଆମ କେନ୍ଦୁଝରରେ ମିଳୁଛି ନା ବାହାର ଅଞ୍ଚଳର ଯୋଉ ବେପାରୀ ମାନେ ଆଣୁଛନ୍ତି ତାଙ୍କ ପାଖରୁ ଆମେ ଏଗୁଡାକ ପାଇପାରିବୁ?
2: ନାଇଁ ଆଜ୍ଞା, ଚାଷୀ ଭାଇ ମାନଙ୍କୁ ମୋର ବାରମ୍ବାର ଅନୁରୋଧ ରହିବ, ଆମର କେନ୍ଦୁଝର ଜିଲ୍ଲା ପାଇଁ ମାନେ ଜାଣ ମିଳିବାରେ କୌଣସି ଅସୁବିଧା ନାହିଁ। ଓଡିଶାରେ ପ୍ରାୟ ଜିଲ୍ଲା ଅପେକ୍ଷା କେନ୍ଦୁଝରରେ ସବୁଠୁ ଅଧିକ ଜାଳ କେନ୍ଦ୍ର ଅଛି, 4ଟା ଏଠି ଜାଳ କେନ୍ଦ୍ର ଅଛି। ଗୋଟେ ଏଠି ଆମର ଝୁମ୍ପୁରା ବ୍ଲକରେ ବି ଆମର ଏବେ ରିସେଣ୍ଟଲି ଆକ୍ଟିଭେଟ ହେଇଛି, ସଫିସିଏଣ୍ଟ କ୍ୱାଣ୍ଟିଟିରେ ଆପଣଙ୍କୁ ଜାଳ ମିଳିପାରିବ। ତାପରେ ପାଟନାର ବ୍ଲକରେ ମୂଷାଖରୀ ଜାଳ ଫାର୍ମ ସେଠି ମିଳିପାରିବ, କେନ୍ଦୁଝର ପୁରୁଣା ବଜାର ସ୍ଥିତ ଦିଗଦାନ ଫାର୍ମ ସେଠି ମିଳିପାରିବ, ତେଲକୋଇରେ ବି ବ୍ଲକରେ ସେଠି ବି ମିଳିପାରୁଛି ଜାଳ, ଆଉ ଆମର ମଛାଳ ଯୋଉ ଘସିପୁରା ବ୍ଲକରେ ସେଠି ବି ଜାଳ କେନ୍ଦ୍ର ଅଛି। ସେ ସରକାରୀ ରେଟ୍ରେ ମାନେ କ୍ୱାଲିଟି ବି ଆପଣ ଠିକ ପାଇପାରିବେ, ଆଉ କ୍ୱାଣ୍ଟିଟି ବି ଆପଣଙ୍କୁ କୌଣସି ଠକେଇ ହେବ ନାହିଁ, ରସିଦ ବି ପାଇପାରିବେ। କିନ୍ତୁ ପ୍ରାଇଭେଟରେ ଯୋଉ ଜାଳ ଆପଣ ମାନେ ତାର କ୍ୱାଲିଟି ଆପଣ ଜାଣିପାରିବେ ନାହିଁ, ଆଉ ସେମାନେ କ୍ୱାଣ୍ଟିଟିରେ ବି ପାଣି ଦେଇକି ବହୁତ ଠକାମିରେ ଲୋକ ପଡିଥାନ୍ତି।
3: ସେଥିପାଇଁ ଆମ ସରକାରୀ ଭାବରେ ଯୋଉ ଜାଳ ଆମକୁ ମିଳୁଛି ସରକାରୀ ଲୋକ ପାଖରୁ ଏଗୁଡ଼ାକ ଆମେ ସଂଗ୍ରହ କରିବା ନିହାତି ଦରକାର।
2: ଜାଳ ନେବା ସମୟରେ ବି ଆପଣ ବହୁତ ମାଛ ଚାଷର ବିଭିନ୍ନ ପଦ୍ଧତି ତାର କେମିତି କଣ ପରିଚାଳନା ସେ ବିଷୟରେ ବି ଯଥେଷ୍ଟ ସୂଚନା ପାଇପାରିବେ।
3: ତେବେ ଆଜ୍ଞା, ଯୋଉ କହିଲେ ମାଛ ଚାଷ ସମ୍ପର୍କରେ ବିଭିନ୍ନ ସୂଚନା ରହିଛି, ଆମର ଯୋଉ ଚାଷୀ ଭାଇ ମାନେ ବିଗତ ବର୍ଷ ମାନଙ୍କରେ ମାଛ ଚାଷ କରି ଆସୁଛନ୍ତି, ବର୍ତ୍ତମାନ ସମୟରେ ସେମାନେ ଯଦି ପୁଣି ନୂଆ ମାଛ ସେଇ ପୋଖରୀ ଛାଡିବା ପାଇଁ ଚାହିଁବେ ତାହେଲେ ତାଙ୍କ ପୋଖରୀ ଯାହା ଅନାବନା ଦଳ ଅଛି ସେଗୁଡାକ ସଫା ନ କଲେ ଚଳିବ ନା ସେଗୁଡାକ ସ୍ୱତନ୍ତ୍ର ଭାବେ ସଫା କରିବାର ଆବଶ୍ୟକତା ରହିଛି?
2: ଭଲ କ୍ୱେଶ୍ଚନ ପଚାରିଲେ। ପୁରୁଣା ପୋଖରୀ ଯୋଉଟା ବେଶୀ ପାଣି ରହୁଛି ସେଇଥିରେ ତ ନିହାତି ଦଳ ଶିକାରୀ ମାଛ ଏସବୁ ଗୁଡିକ ରହିଥିବ, ପାଣି ଯୋଉଟା ଶୁଖି ଯାଉଛି ତାକୁ ତ ଆରାମରେ ବାହାର କରିହବ। ଆପଣଙ୍କର ଯୋଉ ରିପିଟେଡ ଆପଣଙ୍କୁ ନେଟିଂ କରିବା ପାଇଁ ପଡିବ, ଯୋଉ ସୂକ୍ଷ୍ମ ଛିଦ୍ର ବିଶିଷ୍ଟ ସେଇଗୁଡାକ ଦେଇକି ଆପଣ ବାରମ୍ବାର ନେଟିଂ କରିବା ଦ୍ଵାରା ରୋଗ ପୋକ ଗୁଡିକ ବି ବାହାରି ଆସିବ, ଆପଣଙ୍କର ଯୋଉ ଦଳ ଗୁଡାକ ବି ସେଗୁଡା ସବୁ ଦଳ ତ ବିଭିନ୍ନ ପ୍ରକାର ଅଛନ୍ତି, ପାଣିରେ ବି ଭାସୁଥାନ୍ତି, କିଛି ତାର ଚେର ପର୍ଯ୍ୟନ୍ତ ବି ମାଡିଥାଏ, ସେଟାକୁ ଆପଣ ନିଜେ ହିଁ ତା ଭିତରେ ପୋଖରୀରେ ପଶିକି ତାକୁ କାଢିବାକୁ ପଡିବ, ସେଇଟା ଭଲ ହବ। କିନ୍ତୁ କେମିକାଲ ଯୋଉ ୟୁଜ କରାଗଲେ ସେଇଟା ଟିକେ ପୋଖରୀ ପ୍ରତି ପରେ କ୍ଷତିକାରକ ବି ହେଇପାରେ, ସେଥିପାଇଁ ଆମେ ସବୁବେଳେ ଚାଷୀ ଭାଇଙ୍କୁ ସଜେଷ୍ଟ କରୁ ଯେ ମାନୁଆଲି ନିଜେ ଜାଲ ଦ୍ଵାରା କାଢନ୍ତୁ। ଆଉ ଯୋଉ ଶିକାରୀ ମାଛ ବି ଯଦି କିଛି ରହିଛି, ଏଇ ଯୋଉ ବାଳିଆ, ଚିତଳ, ଫଳି, କଉ, ଏସବୁକୁ ବି ଏସବୁ ବାରମ୍ବାର ନେଟିଂ କରିକି କାଢନ୍ତୁ। ପୋଖରୀଟାରେ ଯୋଉଟାରେ ମାନେ ପାଣି ଯୋଉଟା ଶୁଖି ଯାଉଛି, ସେଠାରେ ମାନେ ଏଇ ଯୋଉ ଖରାଦିନ ସମୟରେ ପୁରା ମାଟିକୁ ଶୁଖିବା ପାଇଁ ଦିଅନ୍ତୁ। ପୁରା ଯେତେବେଳେ ମାଟି ଫାଟିକି ଆଁ ହେଇଯାଉଛି ସେଇ ସମୟରେ ଆପଣ ପୁରା ହଳ କରିକି ମାଟିଟାକୁ ହୁଗୁଳା କରିଦିଅନ୍ତୁ, ଗୁଣ୍ଡ କରିଦିଅନ୍ତୁ। ଆଉ ତା ଦ୍ଵାରା ତା ପର ବର୍ଷ ପାଣି ଯେତେବେଳେ ଷ୍ଟକ୍ ହବ ମାଛ ଭଲ ଚାଷ ହବ।
3: କେନ୍ଦୁଝର ହେଲା ଲୁହା ପଥର ଜାଗା, ଏଠିକାର ପାଣି ପ୍ରାୟ ଆମର ଯୋଉ ଲୌହ ଅଂଶ ବେଶୀ ରହୁଛି, କିନ୍ତୁ ଯୋଉ ମାଛ ଚାଷ କରିବା ପାଇଁ ମାଟିର ସେମିତି କଣ କିଛି ମାନ ନିର୍ଦ୍ଧାରଣ କରାଯାଇଛି କି?
2: ଆମର ଯୋଉ କେନ୍ଦୁଝରରେ ଯୋଉ ଅଞ୍ଚଳରେ ବି ଆମେ ସବୁ ମିନେରାଲ ଏରିଆ ବି ଆମେ ଟ୍ରାଏଲ ବେସିସରେ ଟେଷ୍ଟ କରୁଛୁ, ସେଥିରେ ବି କିଛି ଅସୁବିଧା ନାହିଁ। ଯୋଉ ମିନେରାଲ ଅଂଶ ଯୋଉ ଅଞ୍ଚଳରେ ଅଛି ସେଟା ଭାବିବାରି ମାଛ ଚାଷ ହେଇପାରିବ ନାହିଁ, ସେମିତି କିଛି ନାହିଁ। ଆପଣଙ୍କର ଯୋଉ ମାଛ ଚାଷ ପାଇଁ ଯୋଉ କମନ ଯୋଉ ପୋଷକ ତତ୍ଵ ଯୋଉ ଆମର ଯବକ୍ଷାରଜାନ, ଫସ୍ଫରସ୍ ଆଉ କାର୍ବନ, ଏଇଟା ଯଦି ଠିକସେ ମେଣ୍ଟେନ ହେଇକି ରହିପାରିଲା, ଆଉ ପ୍ରାୟ ଅଂଶରେ ପ୍ରାୟ ଆମର କେନ୍ଦୁଝରରେ ଯୋଉ ସବୁ ମିନେରାଲ ମିଳୁଛି ସେ ଏରିଆରେ କରିବାରେ କିଛି ଅସୁବିଧା ନାହିଁ। ତ ଏଇ ଯୋଉ କହିଲି ତିନିଟା ପୋଷକ ଯବକ୍ଷାରଜାନ, ଫସ୍ଫରସ୍ ଆଉ ଅଙ୍ଗାରକ ବା କାର୍ବନ, ସେଇଟା ଆପଣଙ୍କୁ ଜୈବ ସାର ହଉ କି ଅଜୈବ ସାର ହଉ ତାକୁ ରିପିଟେଡ ଆପଣଙ୍କୁ ମାନେ ପ୍ରୟୋଗ କରିବାକୁ ପଡିବ। ଆପଣଙ୍କର ମାଛ ଚାଷ ପୂର୍ବରୁ ନିହାତି ଆପଣଙ୍କୁ ପିଏଚ୍ ମାନେ ମାଟି ଆଉ ପାଣିର ଯୋଉ କେତେ ପରିମାଣରେ ସେଥିରେ ଅମ୍ଳୀୟ ଅଂଶ ଅଛି, କେତେ ପରିମାଣରେ କ୍ଷାର ଅଂଶ ଅଛି ସେଟାକୁ ଚେକ୍ କରିବାକୁ ପଡିବ। ତା ପାଇଁ ପେପର ବି ପିଏଚ୍ ପେପର ମିଳୁଛି, ପିଏଚ୍ ର ଲିକ୍ୱିଡ ମିଳୁଛି। ତ ମାଛ ଚାଷ ପାଇଁ ଆପଣଙ୍କର 7.5 to 8.5 ପିଏଚ୍ ରହିବା ଆବଶ୍ୟକ। ତ ସେଥିପାଇଁ ଯଦି ତା ତଳକୁ ଅଛି ମାନେ 7.5 ରୁ ତଳକୁ ଅଛି ତା ମାନେ ଏସିଡ୍ ଅଛି, ତାକୁ କରେକ୍ସନ କରିବା ପାଇଁ ଆପଣ ଜାଳ ଷ୍ଟକିଂ ପୂର୍ବରୁ ନିହାତି ଆପଣଙ୍କୁ ଚୂନ ପ୍ରୟୋଗ କରିବାକୁ ପଡିବ। ଚୂନ ଆମର 200 kg ପର ହେକ୍ଟର ଏରିଆ ପାଇଁ ପଡିବ, ତାହେଲେ 80 kg ପର ଏକର ଏରିଆକୁ ଆପଣଙ୍କୁ ଆପ୍ଲାଏ କରିବାକୁ ପଡିବ। ସବୁଠୁ ଭଲ ହଉଛି ଆମର ପଥର ଚୂନଟା, ପଥର ଚୂନ ଆମର ଟିକେ କମ କଷ୍ଟ ମାନେ ଦାମ ବି, ଆଉ ଏଇ ଯୋଉଟା ଗୁଣ୍ଡ ଚୂନ ପାଉଡର ଚୂନ ସେଟା ଟିକେ ବେଶୀ ରିଆକ୍ସନ ବେଶୀ ପାୱାରଫୁଲ, ସେଟା ଦରକାର ବି ନାହିଁ, ଏତେ କଷ୍ଟ ବି ଖର୍ଚ୍ଚ କରିବା ଦରକାର ନାହିଁ ଚାଷୀ ଭାଇ ମାନଙ୍କୁ। ତ ସେ ଚୂନ ପ୍ରୟୋଗ କରିକି ଆପଣଙ୍କୁ ଆଗ ପାଣି ଠିକ କରିବାକୁ ପଡିବ, ତାପରେ ଏଇ ଯୋଉ ମୁଁ କହିଲି ଜୈବ ସାର ଅଜୈବ ସାର, ଆପଣଙ୍କର ନର୍ମାଲ ଗାଁରେ ଆପଣଙ୍କର କୁଣ୍ଡା ମିଳୁଥିବ, ଆପଣଙ୍କର ପିଡିଆ ମିଳୁଥିବ, ଗୋବର ମିଳୁଥିବ, ତ ସେଇଟାକୁ ଆପଣ ମିଶେଇକି ଆପଣଙ୍କର ଗୋଟେ ସ୍ଲରି ତିଆରି କରିବେ। ସୋରିଷ ପିଡିଆ ଆପଣଙ୍କର 15 kg, ଗୁଡ଼ 750 g, କାଣ୍ଡିଆ କୁଣ୍ଡା ବା ଧାନ ଗୁଣ୍ଡ 15 g, ଇଷ୍ଟ ପାଉଡର 15 g, ଯୋଉ SSP ଯୋଉ ସିଙ୍ଗିଲ ସୁପର ଫସ୍ଫେଟ 4 kg, ମ୍ୟୁରେଟ ଅଫ୍ ପଟାସ 4 kg। ତ ଏଇ ଯୋଉ 6 ଇନଗ୍ରିଡିଏଣ୍ଟ କହିଲି ଏଇଟା ସବୁଠୁ ବେଷ୍ଟ ମାନେ କମ୍ବିନେସନ ବୋଲି ପ୍ରୁଫ ହେଇଛି। ଏଇ 6 କମ୍ବିନେସନ ଆପଣ ପ୍ରପର ଗୋଳେଇକି ରଖିବେ, 2 କି 3 ପରେ ଟିକେ ଟିକେ ପଚିଗଲା ପରେ ତାକୁ ପୋଖରୀରେ ଆପଣ ୟୁଜ କରନ୍ତୁ। ଆଉ ଏଇଟା ବହୁତ ଭଲ କାମ ଦଉଛି, ମାଛ ମାନଙ୍କର ଯୋଉ ପ୍ରାକୃତିକ ଖାଦ୍ୟ ବା ଯୋଉ ପ୍ଲବକ ସେଟା ମାନେ ଯୋଉ ପାଣିଟା ଯୋଉ ଗ୍ରୀନ କଲର ସୃଷ୍ଟି ହୁଏ ସବୁଜ କଲର, ସେଇଟା ପ୍ରପର ପରିମାଣରେ ହବ। ଆଉ ଆପଣଙ୍କର କିଣା ଖାଦ୍ୟ ଯୋଉ କ୍ୱାଣ୍ଟିଟିଟା ସେଟା ଟିକେ କମ କରିବାକୁ ପଡିବ, ଯଦି ଆପଣଙ୍କର ପାଣିରେ ପ୍ରପର ପରିମାଣରେ ପ୍ରାକୃତିକ ଖାଦ୍ୟ ମେଣ୍ଟେନ ହେଇକି ରହିବ।
3: ମହାଶୟ, ୟା ପୂର୍ବରୁ ଆପଣ ଯେତେବେଳେ ପୁରୁଣା ପୋଖରୀର ଦଳ ସଫା କରିବା ପାଇଁ କହିଲେ, ସେଇଠି ଆମର ଯୋଉ ଶିକାରୀ ମାଛ ମାଗ୍ର ହଉ, ଶେଉଳ ହଉ କିମ୍ବା ବାଳିଆ ହଉ, ସେଗୁଡ଼ାକୁ ଆମେ ମାରିଦେବା ପାଇଁ ପଡିବ, କିନ୍ତୁ ଅନେକ ସମୟରେ ଦେଖାଯାଏ ଅନେକ ଗୁଡିଏ ଅନିଷ୍ଟକାରୀ କୀଟ ମଧ୍ୟ ଆମର ପାଣିରେ ରହିଥାନ୍ତି, ସେମାନଙ୍କୁ କେମିତି କଣ ଦମନ କରାଯାଇ ପାରିବ କି?
2: ହଁ, ନିଶ୍ଚିତ ଭାବେ। ଆଉ ଯୋଉଟା ମୁଁ କହିଲି ଆଜିର ଯୋଉ ସ୍ପେଶାଲ ଆଲୋଚନା ଚାଲିଛି ନର୍ସରୀ ପୋଖରୀ, ତା ପାଇଁ ନିହାତି ଆବଶ୍ୟକ, କାରଣ ଯଦି ନର୍ସରୀ ପୋଖରୀରେ ଆମେ କୀଟପତଙ୍ଗକୁ ନ ଦମନ କରିବୁ, ଯୋଉ ଛୋଟ ଜାଳ ମାନେ ତା ଦେହ ବହୁତ ସୂକ୍ଷ୍ମ ବହୁତ ନରମ, ଆଉ ଏଇ ଯୋଉ ସବୁ କୀଟ ପତଙ୍ଗ ସେ ତାକୁ ଫୋଡି ଦେଇକି ସେ ଜାଳକୁ ବି ତ ନଷ୍ଟ କରିବେ, ପୋଖରୀରେ ବି ସବୁ ମାନେ ସେମାନଙ୍କ ସହିତ କମ୍ପିଟିସନ କରିବେ ଜାଗା ଆଉ ଅକ୍ସିଜେନ ଏସବୁଥିରେ। ସେଥିପାଇଁ ଆମକୁ ସାବୁନ ଗୁଣ୍ଡ ଆଉ ତେଲର ମିଶ୍ରଣ 18 kg ସାବୁନ, ତା ସହିତ 56 kg ଆପଣଙ୍କର ଭେଜିଟେବୁଲ ଅଏଲ ମାନେ ଯୋଉ ରିଫାଇନ ତେଲ, ସେଇଟା ପର ହେକ୍ଟର ପ୍ରତି ମିଶେଇକି ଗୋଟେ ଇମଲସନ କରିକି ଗୋଟେ ଫେଣ ଟାଇପ ର କରିକି ସେଟା ମିଶେଇକି ପୋଖରୀରେ ଛାଡି ପାରିବେ। ନହେଲେ ଯଦି ସାବୁନ ନ ହଉଛି ଆପଣ ତା ବଦଳରେ 2-3 kg ଡିଟରଜେଣ୍ଟ ପାଉଡର ସେଟା ବି ୟୁଜ କରିପାରିବେ ତେଲ ସହିତ। ତେଲରେ ବି ଆପଣ ରିଫାଇନ ତେଲ ଯଦି ନ ପାଉଛନ୍ତି, ଆପଣଙ୍କର କିରୋସିନ 100-200 ଲିଟର କିମ୍ବା ଡିଜେଲ 75 ଲିଟର ଏଇଟା ମୁଁ ପର୍ ହେକ୍ଟର କହୁଛି ତେଣୁ ସେଇ ଅନୁସାରେ ଚାଷୀ ଭାଇମାନେ ନିଜର ପୋଖରୀ କେତେ ପରିମାଣ ସେଇ ଅନୁସାରେ ଆପ୍ଲାଏ କରିବେ ନାଇଁ କି ଯେତିକି କହିଦେଉଛି ସେଇଟା ଆପ୍ଲାଏ କରିବେ ଆପଣଙ୍କର ନିଜ ପୋଖରୀ ଅନୁସାରେ ଏଷ୍ଟିମେଟ୍ କରିକି ତାର ଇମଲ୍ସନ ମାନେ ପ୍ରସ୍ତୁତ କରିକି ପୋଖରୀରେ ଭସେଇ ଦିଅନ୍ତୁ ଯେହେତୁ କୀଟପତଙ୍ଗ ଗୁଡାକ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରନ୍ତି ସେମାନେ ନିଶ୍ଚିତ କିଛି ସମୟ ପରେ ପାଣିର ଉପର ଲେୟରକୁ ଆସିବ ବାୟୁମଣ୍ଡଳରୁ ଅମ୍ଳଜାନ ନେବା ପାଇଁ ଆଉ ସେଇ ସମୟରେ ସେଇ ଯୋଉ ଉପରେ ଆମେ ଯୋଉ ସାବୁନ ଆଉ ତେଲର ଯୋଉ ମିଶ୍ରଣଟା ଉପରେ ପକେଇଥିବୁ ସେଇଥିରେ ତାଙ୍କର ଗୋଡ କି ମୁଣ୍ଡ ଯାହା ସବୁ ଲାଗିକି ସେଇ ଉପର ଲେୟରରେ ଲାଗିଯିବେ ଆଉ ତାକୁ ଆପଣ ଛାଣିକି ଗୋଟେ ସାଇଡରେ ବାହାର କରିପାରିବେ
3: ତେବେ ଯୋଉ ସାବୁନ ଗୁଣ୍ଡ ଆଉ ଖାଇବା ତେଲ ଗୋଟେ ଆସ୍ତରଣ ଯୋଉ ପାଣି ଉପରେ ଭାସି ରହିଲା ସେଇ ପାଣିକୁ ଆମେ ପୋଖରୀ ନିଷ୍କାସନ କରିଦେବା ଦରକାର ନା ସେଇଥିରେ ହିଁ ଜାଳ ଛାଡିଲେ କିଛି ଅନିଷ୍ଟ ହବ ନାହିଁ
2: ନାଇଁ ନାଇଁ ସେଟା ବାୟୋଡିଗ୍ରେଡେବଲ ମାନେ ଅଟୋମେଟିକ କିଛି ଦିନ ପରେ ସେଟା ପାଣିରେ ମିଶିକି ନଷ୍ଟ ହେଇଯିବ
3: ଆଜ୍ଞା ଆଜ୍ଞା
2: ଆଉ ଯୋଉ ଆପଣଙ୍କର ଏଇ ଯୋଉ ପ୍ରାକ୍ଟିସ ଗୁଡାକ ମୁଁ କହୁଛି ଏଟା ହଉଛି ଜାଳ ଛାଡିବାର ସପ୍ତାହ 2 ସପ୍ତାହ ପୂର୍ବରୁ ଏସବୁ ଟ୍ରିଟମେଣ୍ଟ ଆପଣ କରିକି ପୋଖରୀ ପ୍ରସ୍ତୁତ କରିସାରିଲା ପରେ ଆପଣ ଜାଳ ଛାଡିବେ
3: ତେବେ ବର୍ତ୍ତମାନ ଆଲୋଚ୍ୟ ବିଷୟ ରହିଛି ଯୋଉ ଜାଳ ଛାଡିବା ତେବେ ଜାଳର ମାନ କେମିତି ହେଇଥିବା ଦରକାର
2: ପ୍ରଥମ କହୁଥିଲି ଯୋଉ ପ୍ରାଇଭେଟ ରୁ ଯୋଉ ଗାଁରେ ବୁଲା ବିକାଳି ମାନେ ଆସିକି ଜାଳ ଦଉଛନ୍ତି ବିଭିନ୍ନ ପ୍ରକାର ଲୋଭନୀୟ ତାକୁ ଜଣାଉଥିବେ ଯେ ବିଭିନ୍ନ ପ୍ରକାର ଦେଇକି ଆମେ ଅଧିକ ଜାଳ ଦେଇଦଉଛୁ କି ଭଲ କ୍ୱାଲିଟି ଏସବୁ ଚାଷୀ ଭାଇ ମାନଙ୍କ ଜାଣିବା ପାଇଁ କିଛି ସୂଚନା ଦଉଛି ଯେ କୋଉଟା ଉନ୍ନତ ଜାଳ କୋଉଟା ଅନୁନ୍ନତ ଜାଳ ଉନ୍ନତ ଜାଳ ଗୁଡାକର ସବୁବେଳେ ତାଙ୍କର ଶରୀର ରଙ୍ଗଟା ସବୁବେଳେ ଉଜ୍ଜଳ ଚିକ୍କଣ ଦେଖାଯାଉଥିବ ତାଙ୍କର ପାଟି ଗୁଡାକ ସବୁ ଟିକେ ଲାଳୁଆ ଖସଡ଼ା ଟାଇପ୍ ର ଥିବ ସେମାନେ ବହୁତ ଆକ୍ଟିଭ ଯୋଉଠି ଥିବେ ତାଙ୍କୁ ପାଣି ଘୋଡ଼େଇ ଦେଲେ ସେମାନେ ସବୁବେଳେ ଅପୋଜିଟ ଡିରେକ୍ସନ ବିପରୀତ ଦିଗରେ ସେମାନେ ଯିବେ ତାଙ୍କର କୌଣସି ଦେହରେ ଦାଗ କୌଣସି ନଥିବ ଟାଲି କି ତାଙ୍କର ଲାଞ୍ଜ ମୁଣ୍ଡ ଏସବୁରେ କୌଣସି ଦାଗ ନଥିବ ଆଉ ତାଙ୍କୁ ତାଙ୍କର ଲାଞ୍ଜଟାକୁ ସାଙ୍ଗେ ସାଙ୍ଗେ ଆଘାତ କରିଦେଲେ ସେମାନେ ମୁଣ୍ଡଟାକୁ ସାଙ୍ଗେ ସାଙ୍ଗେ ବୁଲେଇ ପକେଇବେ ମାନେ ପୁରା ଆକ୍ଟିଭ ଟାଇପ୍ ର ଥିବେ ସେଇ ଜାଳଟା ହଉଛି ଭଲ କ୍ୱାଲିଟି ଆଉ ଯୋଉଟା

0: ଦୁର୍ବଳ ଜଣ ସେଟା ସବୁ ଟିକେ ମାନ୍ଦା ଟାଇପ୍ ର ଥିବେ, କିମ୍ବା ତାଙ୍କର କୌଣସି ବଡିରେ ତାଙ୍କର ଚିହ୍ନ ସବୁ ଥିବ, ଆଉ ମାନେ ତାଙ୍କର ଦେହଟା ବି କେମିତି ବଙ୍କା ତେଢା ଏମିତି ଟାଇପ୍ ର ଥିବ, ଏଗୁଡା କହୁଛି ଆପଣଙ୍କର କ୍ୱାଲିଟି ବିଷୟରେ ଜାଣିଲେ। ତାପରେ କ୍ୱାଣ୍ଟିଟି ବିଷୟରେ ମୁଁ କହିବି କି, ଜାଣ ସବୁବେଳେ ଯୋଉ ନର୍ସରୀ ପୋଖରୀରେ ଆପଣ ମାନେ ଯଦି ମାନେ ଚାହୁଁଛନ୍ତି ଛୋଟ ପୋଖରୀ, ତ ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ସବୁ ମାନେ ଭେରାଇଟିର ଜାଳ ଗୋଟେ ପୋଖରୀରେ କରିବାକୁ ବାଧ୍ୟ ହେଇକି କରୁଛନ୍ତି। କିନ୍ତୁ ଯଦି ଆପଣଙ୍କୁ ଚାହୁଁଛନ୍ତି ଯେ ଆପଣ ଜାଳ ଅମଳ କରିକି ଭେରାଇଟି ସାଇଜ୍ ର ବିକ୍ରି କରିବେ, ମାନେ ଭାକୁର ଅଲଗା କି ଗ୍ରାସକାର୍ପ ଅଲଗା ଚାଇନା ଅଲଗା, ତ ଆପଣଙ୍କୁ ସେଇ ନର୍ସରୀ ଷ୍ଟେଜ୍ରେ ହିଁ ଆପଣଙ୍କୁ ଅଲଗା ଅଲଗା କରିବାକୁ ପଡିବ। ତାଦ୍ୱାରା ଆପଣ ଯେତେବେଳେ ଜାଳ ଅମଳ କରିକି ବିକ୍ରି କରିବେ ସେତେବେଳକୁ ଆପଣଙ୍କୁ ସୁବିଧା ହବ, ନହେଲେ ଗୋଟେ ପୋଖରୀରେ କଲେ ତାକୁ ଆପଣ ମିଶେଇକି ମାନେ ପୁଣି ଜାଳ ଅମଳ କରିକି ତାକୁ ସେପାରେଟ୍ କରିବା ଆପଣଙ୍କୁ ଡିଫିକଲ୍ଟ ହେଇଯିବ।
1: ଆଜ୍ଞା ଆଜ୍ଞା, ଏଥର ଆସିବେ ଆଜ୍ଞା ଖାଦ୍ୟ ପ୍ରୟୋଗ, ମାଛ ତ ଆମର ବହୁତ ଛୋଟ ଛୋଟ ଅଛନ୍ତି, ତାଙ୍କ ପାଇଁ କଣ କେମିତି ଖାଦ୍ୟ ବ୍ୟବସ୍ଥା କରିବୁ?
0: ଯୋଉ ନର୍ସରୀରେ ଆମର ଯୋଉ କହିଲି ମୁଁ ଥାଇରୁ ଆମର ଅଙ୍ଗୁଳିକା ଷ୍ଟେଜ୍ ପର୍ଯ୍ୟନ୍ତ, ସେମାନଙ୍କର ମେନଲି ପ୍ଲାଙ୍କ୍ଟନ ଜିନିଷଟା ଯୋଉଟା ପ୍ଲବକ ବୋଲି କହିଲି, ଆମକୁ ଯୋଉ ମାନ୍ୟୁରିଂ ସାରଟା ପ୍ରୟୋଗ କରିକି ଯୋଉ ପଚେଇକି ତାକୁ ଯୋଉ ଦବା ଜିନିଷଟା ପ୍ରୋସିଜିଅରଟା କହିଲି, ସେଇଟା ଆପଣଙ୍କୁ ରେଗୁଲାରଲି ଯିଏ ପ୍ରାକ୍ଟିସ କରିପାରିବ ସେଟା ତ ବହୁତ ଭଲ, ନହେଲେ ବି ସପ୍ତାହରେ ଥରେ ଲେଖାଏଁ ତାକୁ ପ୍ରାକ୍ଟିସ କରିବାକୁ ପଡିବ। ଆଉ ଜାଳ ଆମେ ପ୍ରାୟତଃ ନର୍ସରୀ ପୋଖରୀରେ ଆମେ 3-5 ମିଲିୟନ ପର ହେକ୍ଟର ଷ୍ଟକ୍ କରିଥାଉ, ଆଉ ଯୋଉଦ୍ୱାରା କି ଆମକୁ 30-40% ଆମକୁ ରିକଭରି ମିଳିପାରିବ। ତ ସେତିକର ଜାଳ ଆମେ ଯୋଉ ଅନୁସାରେ ଛାଡିଛୁ ଆମକୁ କାଲକୁଲେସନ ସେ ଅନୁସାରେ ରଖିବାକୁ ପଡିବ ଯେ ଖାଦ୍ୟ ଆମେ କେତିକି ପରିମାଣରେ ଦବୁ। ପ୍ରାୟତଃ ଗାଁ ଗହଳିରେ ଆପଣଙ୍କର ବାଦାମ ପିଡିଆ କାଣ୍ଡିଆ ଚୁନା ଯୋଉ ଧାନର ଯୋଉ ତୋଷ ଏସବୁ ତ ମାନେ ସହଜରେ ମିଳିଯାଉଛି, ସେଇଟାକୁ ଆମେ 1:1 ମାନେ ଯୋଉ ବାଦାମ ପିଡିଆ ଗୋଟେ ଭାଗକୁ କୁଣ୍ଡା ଗୋଟେ ଭାଗ ତାକୁ ମିଶେଇକି ଦେଇପାରିବା। ଆମେ ପ୍ରଥମ ଏଇ ଆର୍ଲି ଷ୍ଟେଜ୍ରେ ଆମେ ପ୍ରଥମ 5 ଦିନ 6 କେଜି ହେଲେ ବାଦାମ ପିଡିଆ 3 କେଜି 3 କେଜି ତାକୁ ମିଶେଇକି 6 କେଜି କରିକି ପର ମିଲିୟନ ପର ଡେ କହୁଛି। ସେଇ ଅନୁସାରେ ଆପଣଙ୍କର ଯେତେ ମିଲିୟନ ଆପଣ ଛାଡିଛନ୍ତି ମୁଁ ଯୋଉ କହିଲି 3-5 ମିଲିୟନ ପର ହେକ୍ଟର, ସେଇ ଅନୁସାରେ ଆପଣଙ୍କର ଖାଦ୍ୟ କାଲକୁଲେସନ କରିକି ଦେବେ। ପ୍ରଥମ 5 ଦିନ ମାନେ ବଡି ୱେଟ ର ପ୍ରଥମ ଯୋଉ ସ୍ପନ୍ ଗୁଡାକ ପ୍ରାୟତଃ ମାନେ ଆପଣଙ୍କର 3-5 ଗ୍ରାମ ପର୍ଯ୍ୟନ୍ତ ହେଇଥାନ୍ତି, ତ ତାଙ୍କର ଯୋଉ ୱେଟ ତାଙ୍କର ଦିନକୁ ଦିନ ବଢିବ ସେଇ ଅନୁସାରେ ଗୋଟେ ମାଛର ଓଜନ ଟୋଟାଲ ମାଛ ସଂଖ୍ୟା କେତେ ଅଛନ୍ତି ତାର ଗୁଣଫଳ ହଉଛି ଆମର ବାୟୋମାସ ବା ପୋଖରୀରେ ଯୋଉ କେତେ ମାଛ ଷ୍ଟକ୍ କରାହେଇଛି ତାର ଓଜନ 400%। ସେଇଟାକୁ ମୁଁ ହିସାବ କରିକି ରାଉଣ୍ଡରେ କହିଥିଲି କି 6 କେଜି ପର ମିଲିୟନ ସେଟା ଆପଣ ଦେଇପାରିବେ। ତାପରେ ଆଉ ରେଷ୍ଟ ଦିନ ଗୁଡିକ ମୁଁ 15-20 ଦିନ ଆମର ନର୍ସରୀ ପୋଖରୀର ଡ୍ୟୁରେସନ, ତାପରେ ସେମାନେ ଫିଙ୍ଗରଲିଂ ହେଇଯିବେ ଅମଳ କରିବେ, 5 ଦିନ ଯଦି 400% ହିସାବରେ ଦେଲେ ତାପରେ ନେକ୍ସଟ ଦିନ ଗୁଡାକରେ ଆପଣ 800% ଅନୁସାରେ ତାଙ୍କର ଖାଦ୍ୟ ଆପଣ ଦେବେ।
1: ଆପଣ କହିଲେ ପ୍ରାୟ 15 ଦିନ ପରେ ଆମର ଜାଳ ଅମଳ କରିବାର ସମୟ, କେବଳ ଖାଲି ଆମେ ଦିନ ଗଣିବୁ ନା ମାଛ ମାନଙ୍କର ଓଜନକୁ ଦେଖିକି ଆମେ ବର୍ତ୍ତମାନ ଅମଳ କରିବାର ସମୟ ଆସିଯାଇଛି ବୋଲି ଜାଣିବୁ?
0: ସେଇଟା ଯୋଉ ମୁଁ କହିଲି ଆମର ସେଇଟା ଟେଷ୍ଟିଂ ମାନେ ଅଲରେଡି ଟେଷ୍ଟେଡ ଯେ 15-20 ଦିନ ଭିତରେ ଫିଙ୍ଗରଲିଙ୍ଗ ସାଇଜ ପାଖାପାଖି ଆସିଯିବ। ତ ଯଦି ଆପଣଙ୍କର ପୋଖରୀ ପରିଚାଳନା ତାଙ୍କର ଖାଦ୍ୟପେୟ ଆଉ ଜାଳ କ୍ୱାଲିଟି ଏସବୁ ଯଦି ପ୍ରପର ଆପଣ ମେଣ୍ଟେନ କରିଛନ୍ତି ସେଇଟା ସେ ସାଇଜ ନିଶ୍ଚିତ ଭାବରେ ଆସିଯିବ। ସେ ଯୋଉ 15-20 ଦିନ ପରେ ମୁଁ ପ୍ରଥମେ ଇନିସିଆଲ କହିଥିଲି ଆପଣଙ୍କର 5-6 ମିଲିମିଟର ପର୍ଯ୍ୟନ୍ତ ଥିବ, ଯୋଉ ହାରଭେଷ୍ଟିଂ ବେଳେ ତାଙ୍କର 25 ମିଲିମିଟର ପର୍ଯ୍ୟନ୍ତ ଆପଣଙ୍କର ଦୈର୍ଘ୍ୟଟା ତାଙ୍କର
1: ହେଇଯାଇଛି।
0: ଆଉ ସେତେବେଳେ ଆପଣ ଯୋଉ ହାରଭେଷ୍ଟିଂଟା ସବୁବେଳେ ମାନେ ସକାଳୁଆ ଟାଇମରେ କରିବେ, ଦିନବେଳେ କଲେ ଟିକେ ବେଶୀ ଟେମ୍ପରେଚର ହେଇଯାଏ ଆଉ ସେତେବେଳେ ଅସୁବିଧା ହୁଏ। ସକାଳ ଟାଇମରେ ଯୋଉ କରିବେ ତାକୁ 2-3 ଘଣ୍ଟା କଣ୍ଡିସନିଂ ଗୋଟେ କରାଯାଏ, ମାନେ ହାପା ଗୋଟେ ବାନ୍ଧି ଦେଇକି 4 ଖୁଣ୍ଟ ଦେଇକି ଜାଲ ତାକୁ ଘେରି ଦେଇକି ତା ଭିତରେ ଜାଳ ଗୁଡାକ ପ୍ରଥମେ ମାନେ ଯୋଉଟା ତାଙ୍କୁ ବେଶୀ କଷ୍ଟ ହବନି ହାଲକା ଯୋଉଟାକ ନରମ ଘାସ ଯୁକ୍ତ ବାଲା ଜାଲରେ ତାକୁ ଟାଣି ଆଣିକି ତା ଭିତରେ ରଖାଯାଏ। ତା ଭିତରେ ରଖିବା ଦ୍ଵାରା ସେଇ ଷ୍ଟେଜ କୁ କୁହନ୍ତି କଣ୍ଡିସନିଂ କରାଯାଏ ସେ ପ୍ରସେସ କୁ। ତା ଦ୍ଵାରା କଣ ହୁଏ କି ମାଛର ଯୋଉ ମଳ ଅଂଶ ସେଟା ସବୁ ବାହାରି ଯାଏ, ଆଉ ଯୋଉ ଜାଳ ଯେତେବେଳେ ଆମର ଟ୍ରାନ୍ସପୋର୍ଟେସନ ହୁଏ ଜାଳ ଯୋଉ ବିକ୍ରି କରିକି ଧର ଯୋଉ କେତେ ଦୂର ଆପଣଙ୍କର ଟ୍ରାନ୍ସପୋର୍ଟେସନ ହବାର ଥିବ ସେତେବେଳେ ତାଙ୍କୁ ଷ୍ଟ୍ରେସ କମ ପଡିବ, ଚାପ କମ ପଡିବ। ଆଉ ସେମାନଙ୍କୁ ଯଦି ଆପଣ ନର୍ମାଲ ଆପଣଙ୍କର ହାଣ୍ଡି ଡେକ୍ଚି ଏସବୁରେ ବୋଉଛନ୍ତି ସେଟା ହଉଛି ପାଖ ଜାଗା ଯଦି ନଉଛନ୍ତି ସେଟା ଠିକ, କିନ୍ତୁ ଦୂର ଜାଗା ପାଇଁ ଆପଣଙ୍କର ଆମର ଗଭର୍ଣ୍ଣମେଣ୍ଟ ଫାର୍ମରେ ଏବେ ସବୁ ସେଇ ସିଷ୍ଟମରେ ଦିଆହଉଛି ଏବେ, ସେଇଟା ହଉଛି ପଲିଥିନ ଭିତରେ ୱାନ୍ ଥାର୍ଡ ମାନେ ପାଣି ଦିଆହଉଛି, ଟୁ ଥାର୍ଡ ଅଂଶ ମାନେ କନସେଣ୍ଟ୍ରେଟେଡ ଆମର ଅକ୍ସିଜେନ୍ ଦିଆହଉଛି, ତା ଭିତରେ ଜାଳ ରଖା ହେଇକି ସେଟା ଟ୍ରାନ୍ସପୋର୍ଟେସନ ହେଲେ ସେଟା 5-6 ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଟ୍ରାନ୍ସପୋର୍ଟେସନ ହେଇପାରିବ, କିଛି ଅସୁବିଧା ନାହିଁ। ତାପରେ ସେମିତି ଜାଣଟା ବି ପୋଖରୀରେ ଯୋଉ ନେକ୍ସଟ ଯିଏ କିଣିକି ନଉଛନ୍ତି ଛାଡିବା ସମୟରେ, ସେଇ ବି ସେମିତି ସାବଧାନତା ଅବଲମ୍ବନ କରିକି ପୋଖରୀରେ ଛାଡିବା ଆବଶ୍ୟକ, ନହେଲେ କହିକି ସେମାନେ ସତର୍କତା ଠିକ ସେ ନ କରିଥିବେ, ଛୋଟ ଛୋଟ ଜାଳ ଯଦି ନେଇକି ପୋଖରୀରେ ଏକାଥରକେ ଛାଡିଦେଲେ ସେ ପୋଖରୀ ଜଳର ତାପମାତ୍ରା ଆଉ ଯୋଉ ପଲିଥିନ ଭିତରର ପାଣିର ଯୋଉ ତାପମାତ୍ରା ସେଟା ଡିଫରେଣ୍ଟ, ତେଣୁ ଆଗ ସେଇ ପଲିଥିନ ଯୁକ୍ତ ଯୋଉ ଜାଳ ଗୁଡାକ ତାକୁ ଆଗ ପୋଖରୀରେ ଭସେଇ ଦିଆଯିବ, ତାପରେ 10-15 ମିନିଟ ଗଲା ପରେ ତା ମୁହଁଟାକୁ ଖୋଲିଦେଲେ ପାଣି ଭିତରେ ବୁଡେଇକି ରଖିଲେ ଧୀରେ ଧୀରେ ଏ ପାଣି ପୋଖରୀର ପାଣି ଜରି ଭିତରେ ପଶିଲେ ଧୀରେ ଧୀରେ ସେ ଜାଳ ନିଜେ ବାହାରିଯିବେ, ଏଇ ପ୍ରାକ୍ଟିସରେ ତାଙ୍କୁ ଛାଡିବା।
1: ତେବେ ମହାଶୟା, ସମୟ ବାହାର କରିକି ତୁ ନର୍ସରୀ ପୋଖରୀ ଆମେ କେମିତି କଣ କରିବୁ ଆଉ କେମିତି ତାର ପରିଚାଳନା କଲେ ନର୍ସରୀ ପୋଖରୀରେ ଆମକୁ ଭଲ ଦୁଇ ପଇସା ଲାଭ ମିଳିବ, ସେ ବାବଦରେ ତ ଅନେକ ଗୁଡ଼ିଏ ଗୁରୁତ୍ୱ ତଥ୍ୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: କେନ୍ଦୁଝର ପ୍ରସାର ଭାରତୀ ଅନୁଷ୍ଠାନକୁ ବି ମୋର ତରଫରୁ ହୃଦୟରୁ ମୋର ବହୁତ ବହୁତ ଧନ୍ୟବାଦ, ଯାହା ହଉ ଏଇଟା ଗୋଟେ ସମୟ ଉପଯୋଗୀ ବିଷୟ ଆପଣ ସିଲେକ୍ସନ କରିକି ଆ ବିଷୟରେ ମତେ କହିବା ପାଇଁ ଇନଭାଇଟ୍ କରିଥିବାରୁ ମୁଁ ବି ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି, ତଥା ଯେତେ ସବୁ ଶୁଣୁଛନ୍ତି ଶ୍ରୋତା ବନ୍ଧୁମାନଙ୍କୁ
2: ମନରେ ଯାହା ପ୍ରଶ୍ନ ଉଠୁଥିଲା ତମକୁ ଯୋଉ ପଚାରୁଥିଲେ ନର୍ସରୀ ପୋଖରୀ ଆମେ କେମିତି ପରିଚାଳନା କରିବା କେମିତି ପ୍ରସ୍ତୁତ କରିବା, ଏ ମହାଶୟ ତ ପ୍ରାଞ୍ଜଳ ଭାବରେ ସବୁ କଥା କହିଗଲେ।
3: ସେଥିପାଇଁ ଯୋଉ ଚାଷୀ ଭାଇମାନେ ନର୍ସରୀ ପୋଖରୀ କରିଛନ୍ତି ମାଛମାନଙ୍କର ଦେଖାଶୁଣାରେ ଯଦି କଣ କିଛି ଭୁଲ ଭଟକାର ହେଇଯାଉଛି ଅନ୍ତତ ମହାଶୟଙ୍କର ଆଲୋଚନା ଶୁଣିକି ସବୁ ସେମାନେ ଏଥର ସତର୍କ ହେଇଯିବ ବୋଲି ଆଶା
2: କରିବା। ତେବେ ମାଧିଆ ଭାଇ ସମୟ ଇଆଡେ ଇସାରା ଦେଲାଣି ଆଜି ପାଇଁ ବୈଠକ ଏଇଠି ମୋଳିବା ପାଇଁ,
3: ହେଲା ହେଲା ଗୌରବ ଭାଇ
2: କାଲି ଆଉ ଥରେ ବୈଠକ ଦେଖା ସାକ୍ଷାତ ହେବ ଆଉ,
3: ହେଲା ତାହେଲେ ସମୟର ଇସାରାରେ ଏଥର ଦୁଇ ଭାଇ କାର୍ଯ୍ୟକ୍ରମ ପରିସରରୁ ଉଠିବା।
2: ହଁ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କେତୋଟି ଦେଶଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଖେଳ ଜଗତ କାର୍ଯ୍ୟକ୍ରମର ଆଉ ଏକ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଖେଳ ଜଗତର ଉପସ୍ଥାପନାରେ ମୁଁ ଗୌରାଙ୍ଗ। ଶ୍ରୋତା ବନ୍ଧୁ, ନୂତନ କ୍ରିକେଟ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଓସିଏ ଆନୁକୂଲ୍ୟରେ ଏକ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି। ଡକ୍ଟର ହରେକୃଷ୍ଣ ମହତାବଙ୍କ ନାମରେ ଉତ୍ସର୍ଗୀକୃତ ଏହି ଏକାଡେମୀ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ 60 ଜଣ ବାଳକ ଏବଂ 15 ଜଣ ବାଳିକାଙ୍କୁ ମନୋନୀତ କରାଯାଇଛି। ସବୁଠାରୁ ସୁଖର ବିଷୟ ଶ୍ରୋତା ବନ୍ଧୁ, ଏଥିରେ ଆମ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ଓସିଏ ରେସିଡେନ୍ସିଆଲ ଏକାଡେମୀ ପାଇଁ ମନୋନୀତ ହୋଇଛନ୍ତି। ସେ ଭୁବନେଶ୍ୱର କିଟ୍ ପରିସରରେ ରହି ନିୟମିତ ଶିକ୍ଷା ଗ୍ରହଣ ସହ କ୍ରିକେଟ ପ୍ରଶିକ୍ଷଣ ନେବେ। ଓସିଏ ଓ କିଟ୍ର ଯୁଗ୍ମ ପରିଚାଳନାରେ ଡକ୍ଟର ହରେକୃଷ୍ଣ ମହତାବ ଫିଡର ସେଣ୍ଟର ପାଇଁ ଆଦିଦେବ ସାହୁ ମନୋନୀତ ହୋଇଛନ୍ତି ବୋଲି ଓସିଏର ସମ୍ପାଦକ ସଞ୍ଜୟ କୁମାର ବେହେରାଙ୍କଠାରୁ ପ୍ରକାଶ। ଆଦିଦେବ ଗତ ଫେବୃଆରୀ ମାସରେ କଟକଠାରେ ଅନୁଷ୍ଠିତ ଆନ୍ତଃଜିଲ୍ଲା 14 ବର୍ଷରୁ କମ୍ କ୍ରିକେଟରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ। ଫେବୃଆରୀ 9 ତାରିଖରୁ କିଟ୍ ଷ୍ଟାଡିୟମରେ ଆୟୋଜିତ ନେଟ୍ସରେ ସେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଥିଲେ। ଆଦିଦେବଙ୍କ ଏହି ମନୋନୟନ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ଜଣାଇଥିଲେ। ସେ କେନ୍ଦୁଝରସ୍ଥିତ ସେଣ୍ଟ ଜାଭିୟସ୍ର ସ୍କୁଲରୁ ପ୍ରତିନିଧିତ୍ୱ କରୁଥିବା ବେଳେ କେନ୍ଦୁଝରର ଫେମସ୍ କ୍ଲବ୍ରୁ ନିୟମିତ କ୍ରିକେଟ ଖେଳନ୍ତି। ଦୀପକ କୁମାର ମୁଖୀଙ୍କ ପ୍ରଶିକ୍ଷଣ ଓ ଗିରିଶ ଚନ୍ଦ୍ର ହତାଙ୍କ ପ୍ରେରଣାରେ ଅଭ୍ୟାସ କରିଥାନ୍ତି। ଏହି ସଫଳତା ପାଇଁ ଆଦିଦେବ ସାହୁଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ତେବେ ଶ୍ରୋତା ବନ୍ଧୁ, ଆଜି ଖେଳ ଜଗତ କାର୍ଯ୍ୟକ୍ରମରେ ଆସନ୍ତୁ ସେହି ଆଦିଦେବ ସାହୁଙ୍କ ସହିତ କଥା ହେବା, ଆଉ ଶୁଣିବା ତାଙ୍କରି ମୁହଁରୁ ତାଙ୍କର ଏହି ସଫଳତା ବିଷୟରେ।
1: ଶ୍ରୋତା ବନ୍ଧୁ, ବହୁତ ସୁଖର କଥା, ଆଜି ଆମ ଖେଳ ଜଗତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଜଣେ 14 ବର୍ଷରୁ କମ୍ ଖେଳାଳି, କ୍ରିକେଟ ଖେଳାଳି, ଯିଏକି ବର୍ତ୍ତମାନ ଭଲ କ୍ରିକେଟ ଖେଳିବା ସହିତ ବର୍ତ୍ତମାନ ରାଜ୍ୟ ତରଫରୁ ସିଲେକ୍ସନ ହୋଇ ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟ ଖେଳ ଖେଳିବା ସହିତ ପାଠପଢ଼ା ମଧ୍ୟ ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଜାରି ରଖିବେ ଆଗକୁ। ତ ଆସନ୍ତୁ ତାଙ୍କୁ ଆଜି ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା, ଆଉ ତାଙ୍କ ମୁହଁରୁ ଜାଣିବା କେମିତି ଭାବରେ ସେ ତାଙ୍କର କ୍ରିକେଟ ଖେଳରେ ଭଲ ପାଇବା ସୃଷ୍ଟି କରିକି ବର୍ତ୍ତମାନ ସିଲେକ୍ସନ ହୋଇକି ରାଜ୍ୟ ତରଫରୁ ସେ ପ୍ରଶିକ୍ଷଣ ନେବାକୁ ଯାଉଛନ୍ତି। ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ସମସ୍ତଙ୍କୁ ନମସ୍କାର, ମୋ ନାଁ ହେଉଛି ଆଦିଦେବ ସାହୁ, ମୋ ବାପାଙ୍କ ନାଁ ହେଉଛି ସତ୍ୟନାରାୟଣ ସାହୁ ଏବଂ ମୋ ମାଙ୍କ ନାଁ ହେଉଛି ଶଶିକଳା ସାହୁ। ମୁଁ କେନ୍ଦୁଝର ଜିଲ୍ଲାର ଟେଲିଫୋନ ଏକ୍ସଚେଞ୍ଜରେ ରୁହେ।
1: ତ ଭାଇ, ବହୁତ ଭଲ କଥା, ଆଜି ଆପଣ ଆମ ଖେଳ ଜଗତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ତ ଯେମିତିକି ଆମେ ଆପଣଙ୍କ ବିଷୟରେ ଜାଣିବା ପାଇଁ ପାଇଲୁ, ଆପଣ ଯେଉଁ ରାଜ୍ୟ କ୍ରିକେଟ ଆସୋସିଏସନ ତରଫରୁ ଯେଉଁ 14 ବର୍ଷରୁ କମ୍ ଦଳରେ ମାନେ କ୍ରିକେଟ ଖେଳିକି ଆପଣ ବର୍ତ୍ତମାନ ଯୋଗ୍ୟ ବିବେଚିତ ହୋଇ ରାଜ୍ୟ ତରଫରୁ ପ୍ରଶିକ୍ଷଣ ନେବା ପାଇଁ ଯାଉଛନ୍ତି, କଣ ଏଇ ପ୍ରଶିକ୍ଷଣ, ଏ ବିଷୟରେ ଆମକୁ ଟିକେ କିଛି କହିବେ ଆମକୁ?
2: ଆଗେ ଫାଷ୍ଟ ମୁଁ ଆମ କ୍ଲବରେ ଖେଳିଲି, ତାପରେ ଯେହେତୁ ଯେମିତି ଆମ ସ୍କୁଲ ବାଲା ଜାଣିଲେ ମୁଁ ଆମ ସ୍କୁଲ ତରଫରୁ ଖେଳିଲି। ସେଇଠି ମୁଁ ଯେତେବେଳେ ସ୍କୁଲ ବର୍ଷେ ସ୍କୁଲ ଖେଳିଲି, ସେତେବେଳେ ମୁଁ ଭଲ ଖେଳିଲି। ତାପରେ ମୁଁ କେଉଁଝର ଡିଷ୍ଟ୍ରିକ୍ଟ ପାଇଁ ସିଲେକ୍ଟ ହେଲି, କେଉଁଝର ଡିଷ୍ଟ୍ରିକ୍ଟ ଆଡୁ ମୁଁ ଡିଷ୍ଟ୍ରିକ୍ଟ ବର୍ଷେ ଡିଷ୍ଟ୍ରିକ୍ଟ ମ୍ୟାଚ୍ ଖେଳିଲି। ସେଇଠି ଯେତେବେଳେ ମୁଁ ଭଲ ଖେଳିଲି, ଟୋଟାଲ ସବୁ ଡିଷ୍ଟ୍ରିକ୍ଟରୁ 560 ପିଲା ଥିଲେ, ସେଇ ଭିତରୁ 90 ଜଣ କ୍ୟାମ୍ପରେ ସିଲେକ୍ଟ ହେଲେ। ତାପରେ ସେଇଠୁ ଟିମ୍ ଏ ଟିମ୍ ବି ହେଲା, ସେଇଠି ମୁଁ ଯେତେବେଳେ ଭଲ ଖେଳିଲି ମୁଁ ଓସି ଅଣ୍ଡର 14 ପାଇଁ ପାଇଲି।
1: ବହୁତ ଭଲ କଥା ଭାଇ, ଯେମିତି ଆପଣ ଆମକୁ କହିଲେ ଡିଷ୍ଟ୍ରିକ୍ଟ ତରଫରୁ ଖେଳିଲେ, ଆଗେ ସ୍କୁଲ ତରଫରୁ ଖେଳିଥିଲେ, ତ ପ୍ରଥମେ ଟିକେ ଆମକୁ ଆପଣ କୁହନ୍ତୁ ଆପଣ କୋଉ ସ୍କୁଲରେ ପାଠ ପଢୁଥିଲେ?
2: ମୁଁ ସେଣ୍ଟ ଜେଭିୟର ହାଇସ୍କୁଲରେ ପଢୁଥିଲି।
1: ସେଣ୍ଟ ଜେଭିୟର୍ସରୁ ସ୍କୁଲ ବର୍ଗରୁ ଖେଳିକି ଆପଣ ସିଲେକ୍ସନ ହେଲେ, ତ ଯୋଉ ସିଲେକ୍ସନ ପ୍ରକ୍ରିୟା କେମିତି ଥିଲା, ଯୋଉ ଆପଣ ଜିଲ୍ଲା ତରଫରୁ ସିଲେକ୍ସନ ହେଲେ, ପ୍ରଥମେ ଜିଲ୍ଲା ତରଫରୁ ଖେଳିଲେ, କେମିତି ଖେଳିଥିଲେ ସେଇ ବିଷୟରେ କିଛି ଆମକୁ କୁହନ୍ତୁ।
2: ମୁଁ 5ଟା ମ୍ୟାଚ୍ ଖେଳିଥିଲି, ଆମ ସାର୍ ମତେ ବହୁତ ଚାନ୍ସ ଦେଇଥିଲେ, ଆଉ ମୁଁ 5ଟା ମ୍ୟାଚ୍ରେ 9ଟା ୱିକେଟ୍ ନେଇଥିଲି, ଆଉ ଭଲ ଫିଲ୍ଡିଂ ଭଲ କ୍ୟାଚର୍ ଥିଲି, ତାପରେ ସେଇଥିପାଇଁ ମୁଁ କ୍ୟାମ୍ପ ପାଇଁ ସିଲେକ୍ଟ ହେଲି।
1: ଯୋଉ 5ଟି ମ୍ୟାଚ୍ ଖେଳିଥିଲେ, ତ ପ୍ରଥମରୁ ଟିକେ ମୁଁ ତମକୁ ପଚାରିବା ପାଇଁ ଚାହିଁବି ଭାଇ, କ୍ରିକେଟ ଖେଳ ପ୍ରତି ମନରେ ଭଲ ପାଇବା କେମିତି ସୃଷ୍ଟି ହେଇଥିଲା? ଅଲଗା ଖେଳ ବି ଅଛି, ବିଭିନ୍ନ ପ୍ରକାର ଖେଳ ବି ଅଛି, କ୍ରିକେଟ ଖେଳକୁ ମନରେ କଣ ପାଇଁ ଭଲ ପାଇବା ସୃଷ୍ଟି କଲ?
2: ମତେ ଆଉ ସବୁ ଖେଳ ଦେଖିଲେ ମତେ ଭଲ ଲାଗେନି, କିନ୍ତୁ ଯେବେ ମୁଁ କ୍ରିକେଟ ଦେଖେ ମତେ ବହୁତ ଭଲ ଲାଗେ, ସେଇଥିପାଇଁ ମତେ କ୍ରିକେଟ ମୁଁ ଫାଷ୍ଟରୁ ଖେଳିବା ପାଇଁ ଲାଗିଲି।
1: ତ ଯେମିତି ଯୋଉ କହିଲ ଜିଲ୍ଲା ସ୍ତରରେ ମାନେ ଜିଲ୍ଲା ତରଫରୁ ଖେଳିଲ, ତାପରେ ବିଭିନ୍ନ ଜିଲ୍ଲା ସହିତ ବି ଖେଳିଥିଲ, ସେଇ ମ୍ୟାଚ୍ ବିଷୟରେ କିଛି ଆମକୁ କୁହ, କାହା ସହିତ ସବୁ ଖେଳିଥିଲ କିଛି କୁହ ଆମକୁ ସେଇ ମ୍ୟାଚ୍ ବିଷୟରେ।
2: ମୁଁ 5ଟା ମ୍ୟାଚ୍ ଯୋଉ ଖେଳିଥିଲି, ଗୋଟେ ଖେଳିଥିଲି କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ସମ୍ବଲପୁର ବି, ବଲାଙ୍ଗୀର,
1: ଏଇଟା ସବୁ ମାନେ 14 ବର୍ଷରୁ କମ୍ ବର୍ଗର ଖେଳ ହେଇଥିଲା। କେମିତି କଣ ଥିଲା ତମର ପରଫର୍ମାନ୍ସ, ସେଇ ବିଷୟରେ କିଛି ଆଜି ଆମକୁ କୁହ।
2: ମୁଁ ଯୋଉ ପ୍ରଥମ ମ୍ୟାଚ୍ ଖେଳିଥିଲି କଳାହାଣ୍ଡି ଏଗେନ୍ଷ୍ଟରେ, କେଉଁଝର ବର୍ସେସ୍ କଳାହାଣ୍ଡି, ସେଇଥିରେ ମୁଁ 3ଟା ୱିକେଟ୍ ନେଇଥିଲି ଏବଂ ଗୋଟେ ରନ୍ ଆଉଟ୍ କରିଥିଲି, ତା ସାଙ୍ଗେ 16 ରନ୍ ମାରିକି ନଟ୍ ଆଉଟ୍ ଥିଲି, ଆଉ ସେଇ ମ୍ୟାଚ୍ଟା ଆମ କେଉଁଝର ଜିତି ବି ଥିଲା।
1: ତ ଭାଇ, ମୁଁ ଆଉ ଗୋଟେ କଥା ମୁଁ ତମକୁ ପଚାରିବା ପାଇଁ ଚାହିଁବି, ଯୋଉ ସବୁ ଖେଳ ଯୋଉ ଡିଜ୍ ବଲ୍ରେ ଖେଳୁଛ, ମନରେ ସେମିତି ତମର ଡର ରୁହେ ନାହିଁ ଖେଳିବା ପାଇଁ?
2: ଧର ଜମା ରୁହେନି।
1: ତ କେମିତି ଥିଲା ମ୍ୟାଚର ଅନୁଭୂତି? ସେ ମ୍ୟାଚ ବିଷୟରେ ପ୍ରଥମ ମ୍ୟାଚ ପରେ ଦ୍ୱିତୀୟ ତୃତୀୟ ମ୍ୟାଚ ଏମିତି ସମୁଦାୟ ପାଞ୍ଚଟି ମ୍ୟାଚ ଯୋଉ ଖେଳିଲ, ସେ ମ୍ୟାଚର ଅନୁଭୂତି କିଛି ଆଜି ଆମକୁ କୁହ।
2: ସବୁ ମ୍ୟାଚରେ ମୁଁ କିଛି ନା କିଛି ୱିକେଟ ନେଇଛି, ତା ସାଙ୍ଗେ ଭଲ ଫିଲ୍ଡିଂ ଆଉ କ୍ୟାଚ ଧରିଛି। ସବୁ ମ୍ୟାଚରେ ମୁଁ ତିନିଟା ଏମିତି ୱିକେଟ ନେଇଛି, ସେ ଯୋଗୁଁ ମୁଁ କ୍ୟାମ୍ପ ପାଇଁ ସିଲେକ୍ଟ ହେଲି।
1: ବହୁତ ଭଲ କଥା ଯେମିତି ଆମକୁ ସୂଚନା ଦେଲା, ଯୋଉ କ୍ୟାମ୍ପ ପାଇଁ ସିଲେକ୍ସନ ହେଲା ଯୋଗ୍ୟ ବିବେଚିତ ହେଲ। ତ କ୍ୟାମ୍ପକୁ ଯିବା ପାଇଁ ତମକୁ ପ୍ରଥମେ କିଏ କହିଲା, ମାନେ ତମେ କ୍ୟାମ୍ପ ପାଇଁ ଯୋଗ୍ୟ ବିବେଚିତ ହେଲେ ସିଲେକ୍ସନ ହେଲା ବୋଲି ତମେ?

0: ଜାଣିଲ କେମିତି?
1: ଆମକୁ ଯିଏ ଆମର ଜଣେ ଲାଲା ସାର ବୋଲି ସିଏ ଆଗେ ଜଣେଇଲେ,
0: ଗିରିଶ ଚନ୍ଦ୍ର
1: ହୋତା ଜଣେଇଲେ, ବାପାକୁ ଜଣେଇଲେ କି ସିଲେକ୍ସନ ହେଇଛି, ତ ସେଇଠୁ ମୁଁ ଜାଣିତେ ପାଇଲି।
0: ତମ ମନର ପ୍ରତିକ୍ରିୟା କେମିତି ଥିଲା ଯେତେବେଳେ ସିଲେକ୍ସନ ହେଲା ବୋଲି ତମେ ଭାବିଲ?
1: ବହୁତ ଖୁସି ହେଇଥିଲି।
0: ଏ ଖୁସି ପ୍ରଥମେ କାହା ସହିତ ସେୟାର କଲ?
1: ମୋ ଘର ଲୋକ ଆଉ ମୋ ଜେଜେମା।
0: ଘର ଲୋକ ଆଉ ଜେଜେମା ସହିତ ଯାଇକି ସେୟାର କଲ ଏଇ କ୍ରିକେଟ ଖେଳ ପାଇଁ। ତମ ଘର ଲୋକ ତମକୁ ସେତେବେଳେ ପ୍ରତିରୋଧ କରୁଥିଲେ ନା ଆଗକୁ ଉତ୍ସାହ ଯୋଗାଉଥିଲେ ଯେତେବେଳେ ଜାଣିଲେ ତମେ ରାଜ୍ୟ ପାଇଁ ସିଲେକ୍ସନ ହଉଛ, ଯୋଗ୍ୟ ବିବେଚିତ ହେଲ, ତ ମନରେ କଣ ଉତ୍ସାହ ଯୋଗାଇଲେ ତମକୁ?
1: ପ୍ରତିରୋଧ କରୁନଥିଲେ, ମତେ ଆହୁରି ଉତ୍ସାହ କରୁଥିଲେ ଆଗକୁ ଖେଳିବା ପାଇଁ, ଯେତେ ଆଗକୁ ବଢିବା ପାଇଁ ମତେ କହୁଥିଲେ କ୍ରିକେଟ ଖେଳରେ।
0: ତେବେ ଯାହା ବି ହଉ ବହୁତ ଭଲ କଥା, ଯେମିତିକି ତମେ ଆମକୁ କହୁଛ ଯୋଗ୍ୟ ବିବେଚିତ ହେଇ ବର୍ତ୍ତମାନ ରାଜ୍ୟ ପାଇଁ ମାନେ ଯୋଉ ଅଣ୍ଡର 14 ବର୍ଗର କ୍ୟାମ୍ପରେ ତମେ ପ୍ରଶିକ୍ଷଣ ନେବ, ଭାଗ ନେବ, ପାଠ ବି ସେଠି ପଢିବ, ତ କ୍ରିକେଟ ଖେଳ ତା ଛଡା ପାଠପଢା ଦୁଇଟା ଯାକ କାମ କେମିତି କଣ ତମେ କର, ସମୟ କେମିତି ବାହାର କର? କ୍ରିକେଟ କେତେବେଳେ ଖେଳ, ପାଠ କେତେବେଳେ ପଢ?
1: ମୁଁ ଖେଳ ଟାଇମରେ ଖେଳେ, ପାଠ ଟାଇମରେ ପଢେ। ଆଉ ସକାଳେ ମୁଁ ଖେଳିକି ଆସିଲା ପରେ ମୁଁ ପାଠ ପଢେ, ଆଉ ସକାଳେ ସ୍କୁଲ ଯାଏ, ଆଉ ସନ୍ଧ୍ୟାବେଳେ ଖେଳେ, ଆଉ ଖେଳିକି ଆସିଲା ପରେ ମୋର ସ୍କୁଲ ହୋମୱାର୍କ ହେଲା, ଆଉ ପାଠ ହେରିକା ପଢେ।
0: ଏଇ ଯୋଉ ଖେଳରେ ପ୍ରାକ୍ଟିସ କରିବା ପାଇଁ ମାନେ ଖେଳ ଶିଖେଇବା ପାଇଁ ତମକୁ ବିଶେଷ ଭାବରେ କିଏ ତମକୁ ମାନେ ସାହାଯ୍ୟ ସହଯୋଗ ସବୁ କରନ୍ତି?
1: ଆମ କ୍ଲବରେ ଟିପୁ ସାର ଆଉ ଦୀପକ ସାର, ସିଏ ମତେ ସବୁଦିନ ମତେ ପ୍ରାକ୍ଟିସ କରାନ୍ତି, ଆଉ ସେଇଠୁ ମୁଁ ଭଲ ଖେଳିବା ପାଇଁ ଲାଗିଲି।
0: କେମିତି କଣ ନିଜ ଫିଟନେସ ଖାଇବା ପିଇବା ପ୍ରତି କେମିତି କଣ ଧ୍ୟାନ ଦଉଛ ନା ସବୁ ବାହାର ଖାଦ୍ୟ ସବୁ ଖାଉଛ?
1: ନା ବାହାର ଖାଇବା ଖାଉନି।
0: କେମିତି କଣ ମାନେ ତମକୁ ସେମିତି କିଛି ଖାଦ୍ୟପେୟ ପ୍ରତି ବାରଣ କରୁଛନ୍ତି ଖାଇବା ପାଇଁ?
1: ଆଜ୍ଞା, ବାହାର ଖାଇବା ଖାଇତେ ମନା କରାହଉଛି, ଆଉ ସବୁ ଘର ଖାଇବା ଅଣ୍ଡା ହେଲା ଏଗୁଡା ସବୁ ଖାଇତେ କୁହାହଉଛି।
0: ତ ଦେଖ ଭାଇ, ଜଣେ ଖେଳାଳି ହେବା ପାଇଁ ହେଲେ ନିଜ କରି ଖାସ କରି ନିଜ ଫିଟନେସ ପ୍ରତି ଶରୀରକୁ ସୁସ୍ଥ ରଖିବା ପାଇଁ ସବୁବେଳେ ପରିଶ୍ରମ କରିବା ପାଇଁ ପଡିବ, ବ୍ୟାୟାମ କରିବା ପାଇଁ ପଡିବ, ସେମିତି କିଛି ଏକ୍ସରସାଇଜ କରୁଛ କି ନାହିଁ?
1: ଆଜ୍ଞା, ଆଗେ ଯେତେବେଳେ ଆମେ ଷ୍ଟାଡିୟମ ଯାଉଛୁ 3 ବେଳେ, ଆଗେ ଆମେ ଘଣ୍ଟେ ଫିଟନେସ କରୁଛୁ, ତାପରେ ଆମେ ଅଲଗା ଖେଳିବା ବି ଲାଗୁଛୁ, ବ୍ୟାଟିଂ ବୋଲିଂ।
0: ଖେଳରେ ତମର ଆଦର୍ଶ କିଏ? ତମେ କାହାକୁ ଖେଳର ଆଦର୍ଶ ବୋଲି ଭାବୁଛ? ତମର ଫେଭରେଟ୍ ପ୍ଲେୟାର କିଏ?
1: ମୋ ଫେଭରେଟ୍ ପ୍ଲେୟାର ହେଉଛି ବିରାଟ କୋହଲି।
0: ବିରାଟ କୋହଲି, ତାଙ୍କୁ ତମ ଆଦର୍ଶ ବୋଲି ମାନିଛ?
1: ଆଜ୍ଞା।
0: ତ ଯେମିତି ଯୋଉ ଖେଳ ସବୁ ତମେ ଖେଳିଛ, ସେମିତି କିଛି ସ୍ମରଣୀୟ ମ୍ୟାଚ୍ ତମେ ମନେ ରଖିଛ କି, ଯୋଉଟାକି ତମେ ସବୁଦିନ ପାଇଁ ମନେ ରଖିଛ, ଆଜି ଆମ ସତା ଭାଇ ଭଉଣୀ ମାନଙ୍କୁ କହିବ?
1: ମୁଁ ଯୋଉ ଫାଷ୍ଟ ମ୍ୟାଚ୍ ଖେଳିଥିଲି ଡିଷ୍ଟ୍ରିକ୍ଟରେ, ସେଥିରେ ମୁଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଥିଲି, ତ ସେଇଟା ମୋ ପାଇଁ ସବୁଠୁ ବଡ ମ୍ୟାଚ୍।
0: କେମିତି ଥିଲା ମ୍ୟାଚ୍ର ମୁହୂର୍ତ୍ତ ଟିକେ କୁହ ଆମକୁ।
1: ମୁଁ ସେଇ ମ୍ୟାଚ୍ରେ ଫାଷ୍ଟ ଓଭରରେ ଗୋଟେ ୱିକେଟ୍ ନେଇଥିଲି, ତାପରେ ଓଭରରେ 2 ୱିକେଟ୍ ନେଇକି 3 ୱିକେଟ୍ ନେଇଥିଲି ଟୋଟାଲ, ତାପରେ ଗୋଟେ ରନ୍ ଆଉଟ୍ କରିଥିଲି, ତା ସାଙ୍ଗେ ମୁଁ ବ୍ୟାଟିଂରେ 16 ରନ୍ ମାରିକି ଆମ ଟିମ୍କୁ ଜିତେଇଥିଲି।
0: ସେଇ ମ୍ୟାଚ୍ ଟି କାହା ସହିତ ଖେଳିଥିଲ?
1: କଳାହାଣ୍ଡି।
0: କଳାହାଣ୍ଡି, ବହୁତ ଭଲ କଥା। ଯେତେବେଳେ ତମେ ପଡିଆରେ ଥାଅ, କ୍ରିକେଟ ଖେଳ, ମନରେ କଣ ଧାରଣା ନେଇକି ପଡିଆ ଭିତରକୁ ପ୍ରବେଶ କର ଯେ ନାଇଁ ମୁଁ ଆଜି ଭଲ ଖେଳିବି, କେମିତି ମନରେ କଣ ଚିନ୍ତାଧାରା ସବୁ ଆସେ?
1: ମୁଁ ମନରେ ଏହା ଭାବିକି ଆସେ କି ନିଜକୁ ଭଲ ଖେଳିବାକୁ ଅଛି, ତା ସାଙ୍ଗରେ ଟିମ୍ ସହିତ ଖେଳିବାର ଅଛି, ଟିମ୍କୁ ଜିତିବାର ଅଛି, ଆଉ ଆଗକୁ ଖେଳି ଚାଲିବାର ଅଛି।
0: ଭବିଷ୍ୟତକୁ ନେଇକି କଣ ଲକ୍ଷ୍ୟ ରଖିଛ? ଯେମିତିକି ବର୍ତ୍ତମାନ ତ ଦେଖ ବିଭିନ୍ନ ବର୍ଗରେ ପିଲାମାନେ ସବୁ ପ୍ରତିନିଧିତ୍ୱ କରୁଛନ୍ତି, ଅଣ୍ଡର 19 ହେଲା, ଅଣ୍ଡର 23 ହେଲା, ସେମିତି ମନରେ ଲକ୍ଷ୍ୟ କଣ ରଖିଛ ଆଗକୁ?
1: ମୁଁ ଚାହୁଁଛି ଯେତେ ଜଲ୍ଦି ହବ ମୁଁ IPL ଆଉ ଇଣ୍ଡିଆ ପାଇଁ ଖେଳିବି।
0: ସେଥିପାଇଁ ତ ବହୁତ ପରିଶ୍ରମ କରିବା ପାଇଁ ପଡିବ, ତ କଣ ମନରେ ଚିନ୍ତାଧାରା ରଖିଛ?
1: ମୁଁ ଏଇନା ଚିନ୍ତାଧାରା ରଖିଛି ଏହା କି ଯେତେ ପ୍ରାକ୍ଟିସ କରିପାରିବି ଆଉ ନିଜ ଦେହକୁ ଯେତେ ଖଟେଇବି।
0: ଏଇ କ୍ରିକେଟ ଖେଳକୁ ନେଇକି ଆଉ କଣ କହିବ ମାନେ ଦେଖ, ତମକୁ କିଏ ସବୁ ଆଉ ପ୍ରେରଣା ଯୋଗାଉଛନ୍ତି କ୍ରିକେଟ ଖେଳିବା ପାଇଁ?
1: ମୋ ବାପା ମା, ମୋ ଜେଜେମା, ଆଉ ମୋର ଭାଇ ଭଉଣୀ, ଆଉ ମୋ କୋଚେସ ମାନେ ସମସ୍ତେ, ଆମ ସାଙ୍ଗମାନେ ସବୁ।
0: ତ ଆଜି ଆମର ଯୋଉ ତମ ଭଳି ଯୋଉ ପିଲାମାନେ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ବା ତମ କଥା ଶୁଣୁଛନ୍ତି, ସେଇ ଭାଇ ମାନଙ୍କୁ ତମେ କଣ ପରାମର୍ଶ ଦେବ ଜଣେ କ୍ରିକେଟ ଖେଳାଳି ପାଇଁ ବା ଯେକୌଣସି ଖେଳାଳି ପାଇଁ ହେବେ, ତ ବିଶେଷ ଭାବରେ ଆମକୁ କଣ କରିବା ପାଇଁ ପଡିବ ଜଣେ ଭଲ ଖେଳାଳି ହେବା ପାଇଁ ହେଲେ?
1: ଆମକୁ ଫାଷ୍ଟ ଡିସିପ୍ଲିନ ରଖତେ ପଡିବ ନିଜ ଭିତରେ, ତା ସାଙ୍ଗେ ଫିଟନେସ ରଖତେ ପଡିବ, ଆଉ ଯେତେ ନିଜକୁ ଖଟେଇ ପାରିବା।
0: ଆଉ ସବୁଠୁ ବଡ କଥା ଭାଇ ଗୋଟେ କଥା ହଉଛି ଖେଳର ନୀତି ନିୟମ, ରୁଲ ରେଗୁଲେସନ, ଏଇ ବିଷୟରେ ତମେ ଜାଣିଛ କି ନାହିଁ?
1: ଆଜ୍ଞା।
0: କଣ ଟିକେ ଆମକୁ କୁହ ସେଇ ବିଷୟରେ?
1: ଝଗଡା କରିବାର ନାହିଁ ଆମର ଖେଳରେ, ଆଉ ଯେତେ ଡିସିପ୍ଲିନ, ଆଉ ଯେତେ ଟିମ୍ ୱାର୍କ ରଖିବାର ଅଛି, ଆଉ ରେସ୍ପେକ୍ଟ ଦେବାକୁ ଅଛି, ଅନ୍ୟ ପ୍ଲେୟାର ମାନଙ୍କୁ ରେସ୍ପେକ୍ଟ ଦେବାର ଅଛି, ଆଉ ସମସ୍ତଙ୍କ ସହିତ ମିଳିମିଶି ଖେଳିବାର ଅଛି।
0: ବହୁତ ଭଲ କଥା। ତ ତମ ଭଳି ଯୋଉ ପିଲାମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି ବା ତମ କଥା ଶୁଣୁଛନ୍ତି, ସେଇମାନଙ୍କୁ ତମେ କଣ ପରାମର୍ଶ ଦେବ?
1: ମୁଁ ଏହା କହିବା ପାଇଁ ଚାହୁଁଛି କି ସମସ୍ତେ ତାଙ୍କ ଡେଲି ପ୍ରାକ୍ଟିସ ରଖନ୍ତୁ, ସବୁଦିନ ଖେଳନ୍ତୁ, ଆଉ ଡିସିପ୍ଲିନ ଖେଳନ୍ତୁ।
0: ତେବେ ଯାହା ବି ହଉ ଭାଇ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଇ ଆପଣଙ୍କର ଖେଳ ବିଷୟରେ ଆପଣ ଆମକୁ ବହୁତ ଗୁଡ଼ିଏ ଭଲ ଭଲ କଥା ସବୁ କହିଲେ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ଫିଫା ବିଶ୍ୱକପ୍ ବା ଫୁଟବଲ ବିଶ୍ୱକପ୍ 2026 ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବ। ତେବେ ଶ୍ରୋତା ବନ୍ଧୁ, ଫିଫା ବିଶ୍ୱକପ୍ 1986 ଘଟିଥିବା କିଛି ଘଟଣା ଯାହାକି ହ୍ୟାଣ୍ଡ ଅଫ୍ ଗୋଲ୍ଡ ଓ ଦ ଗୋଲ୍ ଅଫ୍ ଦ ସେଞ୍ଚୁରୀ ଭାବରେ ପରିଚିତ, ଆସନ୍ତୁ ସେହି ବିଷୟରେ ଆଜି କିଛି ଜାଣିବା। ହଁ ଶ୍ରୋତା ବନ୍ଧୁ, ଡିଓଗୋ ମାରାଡୋନା ଉଭୟ ପଡିଆ ଓ ପଡିଆ ବାହାରେ ଚର୍ଚ୍ଚାରେ ରହୁଥିଲେ, ଖେଳରେ ବେଶ୍ ପ୍ରବୀଣ ଥିଲେ, ସାରା ବିଶ୍ୱରେ ତାଙ୍କର ଖ୍ୟାତି ରହିଥିଲା। 1986 ସେ ଆର୍ଜେଣ୍ଟିନାକୁ

ବିଶ୍ୱ ଚମ୍ପିୟାନ କରାଇଥିଲେ, କିନ୍ତୁ ପଡ଼ିଆ ବାହାରେ ତାଙ୍କର ଆଚରଣ ଅତି ବିଶୃଙ୍ଖଳିତ ରହୁଥିଲା, ଯେଉଁଥିପାଇଁ ସେ ସମାଲୋଚିତ ହେଉଥିଲେ। ମାତ୍ର ସେଥିପ୍ରତି ତାଙ୍କର ତିଳେ ମାତ୍ରେ ଭୂକ୍ଷେପ ନଥିଲା। ଫିଫା ବିଶ୍ୱକପ୍ରେ ହ୍ୟାଣ୍ଡ ଅଫ୍ ଗଡ୍ ଏବଂ ଦ ଗୋଲ୍ ଅଫ୍ ଦ ସେଞ୍ଚୁରୀ ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ। ତେବେ ଏହି ହ୍ୟାଣ୍ଡ ଅଫ୍ ଗଡ୍ ଓ ଦ ଗୋଲ୍ ଅଫ୍ ଦ ସେଞ୍ଚୁରୀ କ'ଣ ଆସନ୍ତୁ ଜାଣିବା। ସେଦିନ ଥିଲା 1986 June 22 ମେକ୍ସିକୋ ସିଟିର ଆଜଟେକା ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି 1,14,580 ଜଣ ଦର୍ଶକ। ଆର୍ଜେଣ୍ଟିନା ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଲଢ଼େଇ। ପ୍ରଥମାର୍ଦ୍ଧ ଖେଳ ଶେଷ ବେଳକୁ ମ୍ୟାଚ୍ ଥିଲା ଗୋଲ୍ ଶୂନ୍ୟ। ମ୍ୟାଚ୍ ପୂର୍ବରୁ ଦୁଇ ଦେଶର ଦର୍ଶକ ମୁହାଁମୁହିଁ ହୋଇଯାଇଥିଲେ, କିଛି ଏଥିରେ ଆହତ ବି ହୋଇଥିଲେ, ତେଣୁ ପରିସ୍ଥିତି ଏକ ପ୍ରକାର ଗରମାଗରମ ରହିଥିଲା। 50 ମିନିଟ୍ର ଖେଳ ଶେଷ ହୋଇଯାଇଥାଏ, ମ୍ୟାଚ୍ ପୂର୍ବ ଭଳି ଗୋଲ୍ ଶୂନ୍ୟ ରହିଥାଏ। 51ତମ ମିନିଟ୍ରେ ଯାହା ଘଟିଲା ତାହା ହିଁ ପାଲଟିଗଲା ଇତିହାସ। ସାଥୀ ଖେଳାଳିଙ୍କଠାରୁ ପାସ୍ ପାଇ ଅତି ଚତୁରତାର ସହ ଇଂଲଣ୍ଡ ସୁରକ୍ଷା ବଳୟ ଭେଦ କରି ଚାଲିଥିଲେ ଡିଏଗୋ ମାରାଡୋନା। ତାଙ୍କୁ ରୋକିବାରେ ବିଫଳ ହୋଇଥିଲେ ଇଂଲଣ୍ଡ ଖେଳାଳିମାନେ। ମାରାଡୋନା ବଲ୍ ନେଇ ଆଗକୁ ବଢୁଥାନ୍ତି, ସାମ୍ନାରେ ପ୍ରତିବନ୍ଧକ ଦେଖି ସେ ସାଥୀ ଖେଳାଳିଙ୍କୁ ବଲ୍ ପାସ୍ କରିଦେଲେ। ଏତିକି ବେଳେ ଇଂଲଣ୍ଡର ଷ୍ଟିଭ୍ ହଜ୍ ହୁକ୍ କରି ବଲ୍କୁ କ୍ଲିୟର କରିବାକୁ ଉଦ୍ୟମ କରିଥିଲେ, ମାତ୍ର ସେଥିରେ ସେ ବିଫଳ ହୋଇଥିଲେ। ବଲ୍ଟି ତାଙ୍କ ଗୋଡ଼ରେ ବାଜି ପେନାଲ୍ଟି ଏରିଆ ଦିଗକୁ ଚାଲିଯାଇଥିଲା। ପାସ୍ ଦେଇ ମାରାଡୋନା ସେମିତି ଦୌଡୁଥାନ୍ତି, ଇଂଲଣ୍ଡ ଗୋଲକିପର ପିଟର ସିଲଟନ୍ ପ୍ରଥମେ ପହଞ୍ଚି ବଲ୍ଟିକୁ କ୍ଲିୟର କରିବାକୁ ଉଦ୍ୟମ କରିଥିଲେ। ପିଟରଙ୍କଠାରୁ ଅପେକ୍ଷାକୃତ କମ୍ ଉଚ୍ଚ ଥାଇ ବି ଲମ୍ବା ଜମ୍ପ ମାରି ମାରାଡୋନା ବଲ୍କୁ ଗୋଲ୍ପୋଷ୍ଟରେ ପୁରାଇ ଦେଇଥିଲେ, କିନ୍ତୁ ପ୍ରକୃତରେ ବଲ୍ଟି ତାଙ୍କ ମୁଣ୍ଡ କିମ୍ବା ଛାତିରେ ବାଜିନଥିଲା, ବରଂ ବାମ ହାତରେ ବାଜି ଗୋଲ୍ ହୋଇଥିଲା। ଏହା ଜାଣିବି ସେ ଜୋରଦାର ସେଲିବ୍ରେସନ କରିଥିଲେ ଫିଲ୍ଡ ରେଫରୀ, କିନ୍ତୁ ଏହାକୁ ଦେଖିପାରିନଥିଲେ। ଇଂଲଣ୍ଡ ଖେଳାଳି ଅଭିଯୋଗ କରିଥିଲେ ବି ରେଫରୀ ଏହାକୁ ଗୋଲ୍ ଦେଇଥିଲେ। ଆର୍ଜେଣ୍ଟିନା 1-0 ଗୋଲ୍ରେ ଅଗ୍ରଣୀ ହୋଇଥିଲା, ପୁଣି 55ତମ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ମାରାଡୋନା ଦଳକୁ 2-1 ଗୋଲ୍ରେ ବିଜୟୀ କରାଇଥିଲେ। ମାରାଡୋନା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଗୋଲ୍ଟି ମାରାଡୋନାର ଅଳ୍ପ କିଛି ମୁଣ୍ଡ ଏବଂ ଭଗବାନଙ୍କ ଅଳ୍ପ କିଛି ହାତବାଜି ହୋଇଥିଲା। ଏହାପରେ ଗୋଲ୍ଟିକୁ ହ୍ୟାଣ୍ଡ ଅଫ୍ ଗଡ୍ ଗୋଲ୍ କୁହାଗଲା। ଏହି ଘଟଣା ପରେ ଦୁଇ ଦେଶର ପ୍ରଶାସକଙ୍କ ମଧ୍ୟରେ ଘୋର ତିକ୍ତତା ଦେଖାଦେଇଥିଲା, କାରଣ ଏହି ଗୋଲ୍ ପାଇଁ ଇଂଲଣ୍ଡ ଦଳ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଆର୍ଜେଣ୍ଟିନା ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ 51 ମିନିଟ୍ରେ ହ୍ୟାଣ୍ଡ ଅଫ୍ ଗଡ୍ ଗୋଲ୍ ଦେବାର 4 ମିନିଟ୍ ପରେ ମାରାଡୋନା ଦ୍ୱିତୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ 2-0 ଗୋଲ୍ରେ ଅଗ୍ରଣୀ କରାଇଥିଲେ। ଏହି ଗୋଲ୍ଟି ଥିଲା ଶତାବ୍ଦୀର ଶ୍ରେଷ୍ଠ ଗୋଲ୍, ଯାହାକୁ କି ଦ ଗୋଲ୍ ଅଫ୍ ଦ ସେଞ୍ଚୁରୀ ବୋଲି କୁହାଯାଏ। ମିଡ୍ଫିଲ୍ଡର ହେକ୍ଟର ହିଣ୍ଡିଙ୍କଠାରୁ ପାସ୍ ପାଇ ପଡ଼ିଆର ମଧ୍ୟଭାଗରୁ ବଲ୍ ନେଇ ଦୌଡ଼ିଥାନ୍ତି ମାରାଡୋନା, ତାଙ୍କୁ ବାଧା ଦେବା ପାଇଁ ଇଂଲଣ୍ଡ ଖେଳାଳି ପଥ ଉଗାଡୁଥାନ୍ତି। ମାତ୍ର ଜଣେ ପରେ ଜଣେ ଏମିତି 5 ଜଣଙ୍କୁ ଭେଦ କରି ଶେଷରେ ଗୋଲ୍ପୋଷ୍ଟରେ ବଲ୍ ପୁରାଇବାରେ ସଫଳ ହୋଇଥିଲେ ମାରାଡୋନା। ତାଙ୍କୁ ଇଂଲଣ୍ଡର ପିଟର ବ୍ୟାଡସେଲି, ପିଟର ରେଡ୍, ଟେରି ବାଉଚର ଦୁଇଥର ଓ ଶେଷରେ ଗୋଲକିପର ଟେରି ଫେନୱିକ୍ ଅଟକାଇବାକୁ ପ୍ରୟାସ କରିଥିଲେ ହିଁ, ମାତ୍ର ସମସ୍ତଙ୍କୁ ଚକମା ଦେଇ ଶେଷରେ ମାରାଡୋନା ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ। ମ୍ୟାଚ୍ ଶେଷ ହେବା ପରେ ମାରାଡୋନା କହିଥିଲେ କି ସାଥୀ ଜର୍ଜ ଭଲଡାନାଙ୍କୁ ବଲ୍ ଦେବାକୁ ଚାହିଁଥିଲି, ମାତ୍ର ଇଂଲଣ୍ଡ ଖେଳାଳି ମୋ ଚାରିପାଖରେ ଘେରି ରହିଥିଲେ, ସୁଯୋଗ ନଥିଲା, ତେଣୁ ବଲ୍କୁ ନେଇ ଦୌଡ଼ିବା ଆରମ୍ଭ କରିଥିଲି ଏବଂ ଶେଷରେ ଗୋଲ୍ପୋଷ୍ଟରେ ପୁରାଇ ଦେଇଥିଲି। ଜୀବନରେ ପୁଣି ଏଭଳି ଏକ ଗୋଲ୍ କରିପାରିବି ବୋଲି ଭାବିପାରୁ ନାହିଁ। ଆର୍ଜେଣ୍ଟିନାର ଏହି କିମ୍ବଦନ୍ତୀ ଖେଳାଳି ଆଉ ଇହ ଜଗତରେ ନାହାନ୍ତି। 2020 ନଭେମ୍ବର 25 ତାଙ୍କର ପରଲୋକ ହୋଇଥିଲା। ସାରା ଜୀବନରେ ବହୁ ବିବାଦରେ ଛନ୍ଦି ହୋଇଥିଲେ ବି ଏହି ଦୁଇଟି ଘଟଣା ପାଇଁ ସେ ସବୁଦିନ ବିଶ୍ୱ ଫୁଟବଲରେ ସ୍ମରଣୀୟ ହୋଇ ରହିବେ। ଶ୍ରୋତାବନ୍ଧୁ, ଇତିହାସ ପୃଷ୍ଠାରୁ ଆସନ୍ତୁ ଜାଣିବା ଫୁଟବଲ ବିଶ୍ୱକପ୍ ସମ୍ବନ୍ଧରେ କିଛି ସୂଚନା। ହଁ ଶ୍ରୋତାବନ୍ଧୁ, ବିଶ୍ୱରେ ଛୋଟ ବଡ଼ 190ରୁ ଉର୍ଦ୍ଧ୍ୱ ଦେଶ, ସବୁ ଦେଶରେ ଫୁଟବଲ ବେଶ୍ ଲୋକପ୍ରିୟ। ତେବେ ଏହି ଫୁଟବଲର ଲୋକପ୍ରିୟତା ଆଜି ନୁହେଁ, ବହୁ ବର୍ଷ ଧରି ପୂର୍ବରୁ ରହିଆସିଥିଲା। 1930 ଅନ୍ତର୍ଜାତୀୟ ଫୁଟବଲ ମହାସଂଘ ଫିଫା ନାମରେ ପରିଚିତ ବିଶ୍ୱକପ୍ ଆୟୋଜନ ନେଇ ନିଷ୍ପତ୍ତି ନେଇଥିଲା। ସେବେଠୁ ପ୍ରତି 4 ବର୍ଷରେ ଥରେ ବିଶ୍ୱକପ୍ ଆୟୋଜିତ ହୋଇଆସୁଛି। ତୃତୀୟ ବିଶ୍ୱଯୁଦ୍ଧ ଯୋଗୁଁ 2ଟି ସଂସ୍କରଣରେ ବାଧାପ୍ରାପ୍ତ ହୋଇଥିଲା। ଫିଫାର ଅନ୍ତର୍ଜାତୀୟ ଗଭର୍ଣ୍ଣିଂ ବଡି ଉରୁଗୁଏକୁ ପ୍ରଥମ ବିଶ୍ୱକପ୍ ଆୟୋଜନ ଅଧିକାର ପ୍ରଦାନ ଦେଇଥିଲା। ଇଟାଲୀ, ସ୍ୱିଡେନ୍, ନେଦରଲ୍ୟାଣ୍ଡ, ସ୍ପେନ୍, ହଙ୍ଗେରୀ ଓ ଉରୁଗୁଏ ବିଶ୍ୱକପ୍ ଆୟୋଜନ ନେଇ ଦରଖାସ୍ତ ଆହ୍ୱାନ କରିଥିଲେ। ଆୟୋଜକ ଉରୁଗୁଏ ପ୍ରଥମ ବିଶ୍ୱକପ୍କୁ

ଥିଲେ। ପ୍ରଥମ ସେମିଫାଇନାଲରେ ଉରୁଗୁଏ 6-1 ଗୋଲରେ ଯୁଗୋସ୍ଲାଭିଆକୁ ଏବଂ ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା 6-1 ଗୋଲରେ ଆମେରିକାକୁ ପରାଜିତ କରିଥିଲା। ଉରୁଗୁଏ ଫାଇନାଲରେ 4-2 ଗୋଲରେ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ ହାସଲ କରିଥିଲା। ଫିଫା ବିଶ୍ୱକପ୍ ବା ଫୁଟବଲ ବିଶ୍ୱକପ୍ର ପ୍ରଥମ ଗୋଲ ଫ୍ରାନ୍ସ ଓ ମେକ୍ସିକୋ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ର 19ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲା ଫ୍ରାନ୍ସ। ଲୁସେନ୍ ଲରେଣ୍ଟ ଏହି ଗୋଲ ସ୍କୋର କରିଥିଲେ। ଫ୍ରାନ୍ସ ଏହି ମ୍ୟାଚ୍ରେ 4-1 ଗୋଲରେ ବିଜୟୀ ହୋଇଥିଲା। ଉଦ୍ଘାଟନୀ ମ୍ୟାଚ୍ରେ 4,444 ଜଣ ଦର୍ଶକ ହୋଇଥିଲେ। ସେହିପରି ଶ୍ରୋତାବନ୍ଧୁ, ଦ୍ୱିତୀୟ ଫୁଟବଲ ବିଶ୍ୱକପ୍ 1934 ମସିହାରେ ଆୟୋଜନର ଅଧିକାର ହାସଲ କରିଥିଲା ଇଟାଲୀ। ଦ୍ୱିତୀୟ ସଂସ୍କରଣରେ ସବୁ ଦଳକୁ ପଛରେ ପକାଇ ଆୟୋଜକ ଦଳ ହୋଇଥିଲା ଚମ୍ପିଆନ। 1934 ମେ ମାସ 27 ତାରିଖରୁ ବିଶ୍ୱକପ୍ର ଆରମ୍ଭ ହୋଇ ଜୁନ୍ 10 ତାରିଖରେ ଶେଷ ହୋଇଥିଲା। 15 ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ 16 ଦଳ ଭାଗ ନେଇଥିଲେ। ଇଟାଲୀ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଆୟୋଜକ ଦେଶ ଚୟନ କରିବା ପାଇଁ ଫିଫା ପରିଚାଳନା କମିଟି ପକ୍ଷରୁ 8 ଥର ବୈଠକ ଅନୁଷ୍ଠିତ ହୋଇଥିଲା। ଇଟାଲୀ ଆୟୋଜନ ପାଇଁ ଦାଖଲ କରିଥିବା ନାମାଙ୍କନ ପତ୍ରରେ 3.5 ମିଲିୟନ ଲିରା ଇଟାଲୀ ମୁଦ୍ରାର ବଜେଟ୍ ଉପସ୍ଥାପନା କରିଥିଲା। ଫଳରେ ପରିଚାଳନା କମିଟି ଇଟାଲୀକୁ ବିଶ୍ୱକପ୍ ଆୟୋଜନର ଅଧିକାର ପ୍ରଦାନ କରିଥିଲେ। ତେବେ ଏହି 1934 ମସିହାରେ ଅନୁଷ୍ଠିତ ହୋଇଥିବା ଫିଫା ବିଶ୍ୱକପ୍ର ସେମିଫାଇନାଲ ମ୍ୟାଚ୍, ପ୍ରଥମ ସେମିଫାଇନାଲରେ ଇଟାଲୀ 1-0 ଗୋଲରେ ଅଷ୍ଟ୍ରିଆକୁ ଓ ଦ୍ୱିତୀୟ ସେମିଫାଇନାଲରେ ଚେକୋସ୍ଲୋଭାକିଆ 3-1 ଗୋଲରେ ଜର୍ମାନୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଇଟାଲୀ 2-1 ଗୋଲରେ ଚେକୋସ୍ଲୋଭାକିଆକୁ ହରାଇ ଦ୍ୱିତୀୟ ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା। ପୋଜିସନ ମ୍ୟାଚ୍ରେ ଅଷ୍ଟ୍ରିଆକୁ 3-2 ଗୋଲରେ ହରାଇ ଜର୍ମାନୀ ତୃତୀୟ ସ୍ଥାନରେ ରହିଥିଲା। ଏହି 1934 ଫିଫା ବିଶ୍ୱକପ୍ରେ ଚେକୋସ୍ଲୋଭାକିଆର ଶ୍ରେଷ୍ଠ ଫରୱାର୍ଡ ଅଲଡ୍ରିଚ୍ ନେଜିଟେଲି ବିଶ୍ୱକପ୍ରେ ସର୍ବାଧିକ 5 ଗୋଲ ସ୍କୋର କରିଥିଲେ। ସମୁଦାୟ ଅନୁଷ୍ଠିତ 17 ମ୍ୟାଚ୍ରେ 70 ଗୋଲ ହୋଇଥିଲା। ପ୍ରଥମ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ 17 ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ କି 70 ଗୋଲ ହୋଇଥିଲା। ପ୍ରଥମ ରାଉଣ୍ଡରେ ଇଟାଲୀ 7-1 ଗୋଲରେ ଆମେରିକାକୁ ପରାଜିତ କରିଥିଲା। ଏହି ମ୍ୟାଚ୍ରେ ସର୍ବାଧିକ ଗୋଲ ହୋଇଥିଲା। ଦ୍ୱିତୀୟ ବିଶ୍ୱକପ୍ରେ 17 ମ୍ୟାଚ୍କୁ ମୋଟ 3,63,000 ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିଥିଲେ। ଫାଇନାଲ ମ୍ୟାଚ୍କୁ ସର୍ବାଧିକ 55,000 ଜଣ ଦର୍ଶକ ଦେଖିଥିଲେ। ତେବେ ଶ୍ରୋତାବନ୍ଧୁ, ଫୁଟବଲର ଲୋକପ୍ରିୟତା ଭାରତରେ ମଧ୍ୟ କିଛି କମ୍ ନୁହେଁ। ପ୍ରୋତ୍ସାହନର ଅଭାବ ଯୋଗୁଁ ଦେଶର ତୃଣମୂଳ ସ୍ତରରେ ଫୁଟବଲ ଏତେ ଉନ୍ନତି ହୋଇପାରିନାହିଁ। ତେଣୁ ଭାରତ ଏପର୍ଯ୍ୟନ୍ତ ଏକ ଟାଣୁଆ ଜାତୀୟ ଦଳ ଗଢ଼ିବାରେ ସମର୍ଥ ହୋଇନି। କିନ୍ତୁ ଏକଦା ଭାରତୀୟ ଫୁଟବଲର ସ୍ଥିତି ବେଶ୍ ଉନ୍ନତ ଥିଲା। ଦଳ 1950 ଫିଫା ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା, କିନ୍ତୁ ପରେ ଏ ସୁଯୋଗ ଆଉ ଆସିନି। ବିଶ୍ୱକପ୍ 1930 ମସିହାରୁ ଆରମ୍ଭ ହୋଇଥିଲା, କିନ୍ତୁ ସେତେବେଳକୁ ଭାରତର ଏକ ଜାତୀୟ ସଂଘ ନଥିଲା। ମାତ୍ର ଏହି ସମୟ ବେଳକୁ ବିଭିନ୍ନ କ୍ଲବକୁ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆ, ଜାପାନ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ଗସ୍ତ କରିସାରିଥିଲା। କିଛି ବର୍ଷ ଧରି ଭାରତୀୟ ଫୁଟବଲ କ୍ଲବଗୁଡ଼ିକ କାର୍ଯ୍ୟ କରିବା ପରେ 1937 ଗଠନ ହୋଇଥିଲା ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍, AIFF। 1938 ତୃତୀୟ ବିଶ୍ୱକପ୍ ଖେଳାଯାଇଥିଲା। ଏହାପରେ ବିଶ୍ୱକପ୍ ବିଶ୍ୱଯୁଦ୍ଧ ଯୋଗୁଁ ବାତିଲ ହୋଇଯାଇଥିଲା। ତେଣୁ 1950 ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଭାଗ ନେଇଥିଲା। ଦେଶ ସ୍ୱାଧୀନ ହେବା ପରେ 1948 ଅଲମ୍ପିକ୍ସରେ ଭାରତୀୟ ଫୁଟବଲ ଦଳ ଅଂଶଗ୍ରହଣ କରିଥିଲା। ବ୍ରାଜିଲରେ ଆୟୋଜିତ ହୋଇଥିଲା 1950 ଫୁଟବଲ ବିଶ୍ୱକପ୍। ଏହାର ଯୋଗ୍ୟତା ପର୍ଯ୍ୟାୟରେ ଭାରତ ସାମିଲ ହୋଇଥିଲା। ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ବର୍ମା ଓହରିଯିବାରୁ ଭାରତ ସିଧାସଳଖ ବିଶ୍ୱକପ୍ ଯୋଗ୍ୟତା ଲାଭ କରିଥିଲା। ଯୋଗ୍ୟତା ସତ୍ତ୍ୱେ ଭାରତ ବିଶ୍ୱକପ୍ ଖେଳିନଥିଲା। ବିଭିନ୍ନ କାରଣ ଦର୍ଶାଇ ଶେଷରେ ବ୍ରାଜିଲ ବିଶ୍ୱକପ୍ରୁ ଭାରତ ଓହରି ଯାଇଥିଲା। 3 କାରଣ ଦର୍ଶାଇଥିଲା AIFF। ସେଗୁଡ଼ିକ ଥିଲା ଭ୍ରମଣର ଖର୍ଚ୍ଚ, ଅଭ୍ୟାସର ଅଭାବ ଏବଂ ଅଲମ୍ପିକ୍ସକୁ ଗୁରୁତ୍ୱ। କିନ୍ତୁ କିଛି ଐତିହାସିକ ଓ ଫୁଟବଲ ବିଶେଷଜ୍ଞମାନଙ୍କ ମତ ଯେ AIFF ବିଶ୍ୱକପ୍ରୁ ଓହରିଯିବା ପଛରେ ଅନ୍ୟ କାରଣ ଥିଲା, ତାହା ଥିଲା ଫିଫାର ନୂଆ ନିୟମ। ପୂର୍ବରୁ ବିନା ଜୋତାରେ ଖେଳାଳିମାନଙ୍କୁ ମ୍ୟାଚ୍ ଖେଳିବାର ଅନୁମତି ଥିଲା, ମାତ୍ର ବ୍ରାଜିଲ ବିଶ୍ୱକପ୍ରେ ଫିଫା ଜୋତାକୁ ବାଧ୍ୟତାମୂଳକ କରିଥିଲା। ବିନା ଜୋତାରେ ଖେଳାଳିଙ୍କୁ ମ୍ୟାଚ୍ ପାଇଁ ଅନୁମତି ମିଳିବ ନାହିଁ ବୋଲି ଫିଫା ନିୟମ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳର ଅଧିନାୟକ ଶୈଲେନ ମାନା ଏହି ଯୁକ୍ତିକୁ ଖଣ୍ଡନ କରିଥିଲେ। ତାଙ୍କ କହିବା କଥା ଯେ AIFF ବ୍ରାଜିଲ ଗସ୍ତ ନ କରିବାକୁ ନିଷ୍ପତ୍ତି ନେଇଥିଲା। 1951-1964 ଭାରତୀୟ

ଫୁଟବଲର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ, କାରଣ ଏହି ସମୟ ମଧ୍ୟରେ ଭାରତ ବହୁ ସଫଳତା ହାସଲ କରିଥିଲା। ଏସିଆରେ ଭାରତ ଏକ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇପାରିଥିଲା। 1951 ମସିହାରେ ଏସୀୟ କ୍ରୀଡ଼ାରେ ଇରାନକୁ ହରାଇ ଆୟୋଜକ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା। ପୁଣି 1962 ସଂସ୍କରଣରେ ମଧ୍ୟ ସ୍ୱର୍ଣ୍ଣ ଦୋହରାଇଥିଲା। 1952 ମସିହାରେ ଅଲମ୍ପିକ୍ସରେ ଆରମ୍ଭରୁ ପରାଜିତ ହୋଇ ଭାରତ ବିଦାୟ ନେଇଥିଲା। ମାତ୍ର 1956 ଅଲମ୍ପିକ୍ସରେ ଦଳ ସେମିଫାଇନାଲରେ ଖେଳିଥିଲା। ସେମିଫାଇନାଲରେ ପରାଜିତ ହୋଇ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ପୁଣି ବୁଲଗେରିଆଠାରୁ 3-0 ଗୋଲରେ ପରାଜିତ ହୋଇଥିଲା। କ୍ୱାର୍ଟର ଫାଇନାଲରେ ଭାରତ 4-2 ଗୋଲରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା। ଭାରତ ପକ୍ଷରୁ ନେଭିଲ୍ ଡିସେଜା ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ଅଲମ୍ପିକ୍ ଇତିହାସରେ ପ୍ରଥମ ଏସୀୟ ଖେଳାଳି ଭାବେ ସେ ହ୍ୟାଟ୍ରିକ୍ ଗୋଲ୍ ଦେବାରେ ଗୌରବ ଲାଭ କରିଥିଲେ। 1953 1955 ମଧ୍ୟରେ ଭାରତ ତିନିଥର କଲମ୍ବୋ କପ୍ରେ ଚମ୍ପିୟାନ୍ ହୋଇଥିଲା। ପରବର୍ତ୍ତୀ ସମୟରେ 1964 ଏଏଫ୍ସି ଏସିଆନ୍ କପ୍ରେ ଭାରତ ରନର୍ସ ଅପ୍ ହୋଇଥିଲା। ପରବର୍ତ୍ତୀ 1970 2000 ମସିହା ପର୍ଯ୍ୟନ୍ତ ଭାରତୀୟ ଫୁଟବଲ ଦଳ ବହୁ ଦୁର୍ବଳ ସ୍ଥିତି ଦେଇ ଗତି କରିଥିଲା। ପୁଣି 2010 2022 ମଧ୍ୟରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ଭାରତ ବିଶ୍ୱ ମାନ୍ୟତା ତାଲିକାରେ 97ତମ ସ୍ଥାନରେ ରହିଥିଲା, କିନ୍ତୁ ଏବେ ପୁଣି ଦଳ ତଳକୁ ଖସି ଆସିଛି। ଏବେ ଭାରତୀୟ ଫୁଟବଲ ଦଳ 136ତମ ସ୍ଥାନରେ ରହିଛି। শ্রোতা বন্ধু, এথর আউ কিছি দেশ বিদেশর খেল খবর। রয়্যাল চ্যালেঞ্জর্স বেঙ্গালুরু আরসিবি ক্রমাগত দ্বিতীয় থর পাই আইপিএল ট্রফি জিতি পারিছি। গত রবিবার দিন খেলা যাইতিবা ফাইনাল ম্যাচরে আইপিএল র 19তম সংস্করণরে বোলরক সফলতা ও বিরাট কোহলিক অপরাজিত অর্ধশতক বলরে পূর্বতন চম্পিয়ান গুজরাট টাইটনস কু 5 উইকেটরে আরসিবি পরাস্ত করেছিলা। প্রারম্ভিক বিপর্যয় পরে ওয়াশিংটন সুন্দর অপরাজিত অর্ধশতক বলরে 8 উইকেটরে 155 রন କରିପାରିଥିଲା। ପରେ ବିରାଟ କୋହଲିଙ୍କ ଅପରାଜିତ 75 ରନ୍ ବଳରେ 12 ବଲ୍ ବାକି ଥାଇ 3 ୱିକେଟ୍ ହରାଇ ବେଙ୍ଗାଲୁରୁ ଚଳିତ ସଂସ୍କରଣର ଆଇପିଏଲ୍ ମ୍ୟାଚ୍ ଜିତି ନେଇଛି। ଟାଇଟଲ ବଜାୟ ରଖି କ୍ରମାଗତ 2 ସଂସ୍କରଣରେ ଆଇପିଏଲ୍ ଚମ୍ପିୟାନ୍ ହୋଇ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି ଆରସିବି। ଚେନ୍ନାଇ ସୁପର କିଙ୍ଗସ୍ 2010-2011 ଏବଂ ମୁମ୍ବାଇ ଇଣ୍ଡିଆନ୍ସ 2019-2020 କ୍ରମାଗତ 2 ଧରି ଚମ୍ପିୟାନ୍ ହୋଇଥିଲା। ଅଧିନାୟକ ଭାବେ କ୍ରମାଗତ 2 ଟ୍ରଫି ଜିତିବାରେ ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମାଙ୍କ ସହ ଆରସିବିର ରଜତ ପାଟିଦାର ସମକକ୍ଷ ହୋଇଛନ୍ତି। ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ନ୍ୟୁଜିଲାଣ୍ଡର ଓକଲାଣ୍ଡରେ ଜୁନ୍ 15-21 ପର୍ଯ୍ୟନ୍ତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ଚମ୍ପିୟନ୍ସିପ୍ ଖେଳାଯିବ। ଏଥିପାଇଁ ଗତ ମଙ୍ଗଳବାର ଦିନ ହକି ଇଣ୍ଡିଆ ପକ୍ଷରୁ 20 ଭାରତୀୟ ଦଳ ଘୋଷଣା କରାଯାଇଛି। ସାଲମା ଟେଟେ ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଗୋଲ୍ ରକ୍ଷକ ଭାବେ ଅଭିଜ୍ଞ ସବିତା ଓ ବିଚୁଦେବୀ ଖାରିବା ମା ରହିଛନ୍ତି। ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲେତା ଟାପୋ ସ୍ଥାନ ପାଇଛନ୍ତି। ଭାରତ ଗ୍ରୁପ୍ ଏରେ ଜାପାନ ଆମେରିକା ଓ ଉରୁଗୁଏ ସହ ସ୍ଥାନ ପାଇଛି। ଭାରତ ଜୁନ୍ 15 ଆମେରିକା 16 ଜାପାନ ଓ 18 ଉରୁଗୁଏ ସହ ମ୍ୟାଚ୍ ଖେଳିବ। ନେସନ୍ସ କପ୍ ପୂର୍ବରୁ ଭାରତୀୟ ଦଳ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ 4 ମ୍ୟାଚ୍ ବିଶିଷ୍ଟ ହକି ଶୃଙ୍ଖଳା ଖେଳିଥିଲା। ଏହି ଶୃଙ୍ଖଳା 2-2 ଡ୍ର ରହିଥିଲା। ଟେନିସ୍ ଦୁନିଆର କିମ୍ବଦନ୍ତୀ ସେରେନା ୱିଲିୟମ୍ସ ଶେଷ ପ୍ରତିଦ୍ୱନ୍ଦ୍ୱିତା ମ୍ୟାଚ୍ ଖେଳିବାର 4 ପରେ ଫେରିବାର ନିଷ୍ପତ୍ତି ନେଇଛନ୍ତି। 44 ବୟସ୍କା ଆମେରିକାର ସେରେନାକୁ ଲଣ୍ଡନର କୁଇନ୍ସ କ୍ଲବ୍ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ମହିଳା ଡବଲ୍ସରେ ଖେଳିବା ପାଇଁ ୱାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ଏହାକୁ ଗ୍ରହଣ କରି ସେରେନା ୱିଲିୟମ୍ସ ପେସାଦାର ଟେନିସ୍କୁ ଫେରିବେ। ଏଥିରେ ତାଙ୍କର ଡବଲ୍ସ ଯୋଡ଼ି ହେବେ କାନାଡାର ଭିକ୍ଟୋରିଆ ଏମ୍ ବକୋ। କୁଇନ୍ସ କ୍ଲବ୍ ଟୁର୍ଣ୍ଣାମେଣ୍ଟ ଗ୍ରାସ୍ କୋର୍ଟରେ ଖେଳାଯାଇଥାଏ। 2022 ୟୁଏସ୍ ଓପନ୍ ପରେ ସେରେନା ୱିଲିୟମ୍ସ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିନାହାନ୍ତି। ସେରେନା ୱିଲିୟମ୍ସ ଟେନିସ୍ର ଓପନ୍ ଏରାରେ ସର୍ବାଧିକ 23 ଗ୍ରାଣ୍ଡସ୍ଲାମ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ କ୍ୟାରିୟର ଗୋଲ୍ଡେନ୍ ଗ୍ରାଣ୍ଡସ୍ଲାମ୍ ହାସଲ କରିଛନ୍ତି। ସେ ଗ୍ରାଣ୍ଡସ୍ଲାମ୍ରେ 14 ମହିଳା ଡବଲ୍ସ ଓ 2 ମିକ୍ସଡ୍ ଡବଲ୍ସ ଟାଇଟଲ ଜିତିଛନ୍ତି।
ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି କ୍ରିକେଟର ଘର ରୂପେ ପରିଚିତ ଇଂଲଣ୍ଡର ଲର୍ଡ ଷ୍ଟାଡିୟମ। 150ତମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବିଶ୍ୱର ପ୍ରଥମ ଷ୍ଟାଡିୟମ ପାଲଟିଛି ଲର୍ଡ କ୍ରିକେଟ ଗ୍ରାଉଣ୍ଡ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗତ ଗୁରୁବାର ଦିନ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ ହେଉଛି ଏଠାରେ ଖେଳାଯାଉଥିବା 150ତମ ଟେଷ୍ଟ ମ୍ୟାଚ୍। ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଖେଳାଯାଇଥିବା 149ଟି ଟେଷ୍ଟ ମଧ୍ୟରେ 51ଟି ଡ୍ର ହୋଇଥିବା ବେଳେ 98ଟିରେ ଫଳାଫଳ ବାହାରିଛି। ଏସବୁ ଟେଷ୍ଟରୁ ମୋଟ 143,786 ରନ୍ ସ୍କୋର ହୋଇଥିବା ବେଳେ ବୋଲରମାନେ ନେଇଛନ୍ତି 4,627 ୱିକେଟ। ତେବେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ଷ୍ଟାଡିୟମ ତାଲିକାରେ ଲର୍ଡ୍ସ ପଛକୁ ରହିଛି ଅଷ୍ଟ୍ରେଲିଆର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ 118ଟି ଟେଷ୍ଟ ମ୍ୟାଚ୍ ଏବଂ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ 114ଟି, ଲଣ୍ଡନ ସ୍ଥିତ କିଙ୍ଗଷ୍ଟନ ଓଭାଲରେ 108ଟି ଓ ଅଲ୍ଡ ଟ୍ରାଫେଡ୍ରେ ଏପର୍ଯ୍ୟନ୍ତ 86ଟି ଟେଷ୍ଟ ମ୍ୟାଚ୍ ଆୟୋଜନ ହୋଇସାରିଛି। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ସାରିବା। କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଇ ରହୁଛୁ, ନମସ୍କାର।

କଦାଚିତ୍ର ମଥାରେ ଦେଇ ପାଟ ଉଠୁଣି ଗୀତରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାମା। ଗୀତରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଳା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଦିଲ୍ ହେ ତୁମାରା, ଗୀତରେ ଗାଇଛନ୍ତି ଉଦିତ ନାରାୟଣ, ଅଲଗା ୟାଗ୍ନିକ ଏବଂ କୁମାର ସାନୁ।

କାର୍ଯ୍ୟକ୍ରମର ଶେଷ କଥାଚିତ୍ର ପାଗଳ ପ୍ରେମୀ ଗୀତଟି ଗାଇଛନ୍ତି କୁମାର ବାପି, ବସନ୍ତରାଜ ସାମଲଙ୍କ ରଚନା ଏବଂ ମନ୍ମଥ ମିଶ୍ରଙ୍କ ସ୍ୱର ସଂଯୋଜନାରେ।